ଆକାଶବାଣୀ ରାଉରକେଲା। ଆଜି 1948 ଶତାବ୍ଦ ଜ୍ୟେଷ୍ଠ ମାସ 27 ଦିନ, ଇଂରାଜୀ ଜୁନ୍ ମାସ 16 ତାରିଖ, ମଙ୍ଗଳବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଚ୍ଚ ଯୋଗେ ମାଙ୍ଗଳିକ।

ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ସନ୍ନ୍ୟାସୀ ପରୀକ୍ଷାଙ୍କ କଣ୍ଠରେ ବୀରକିଶୋର ନାୟକଙ୍କ ରଚନାରୁ।

ବିଶେଷ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ସନ୍ନ୍ୟାସୀ ପରିଛାଙ୍କ କଣ୍ଠରେ ବୀରକିଶୋର ନାୟକଙ୍କ ରଚନାରୁ।

0: ସେସହେଲ ବନ୍ଦନା ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 196ତମ ଭାଗ।
1: ଏପିସୋଡ୍ ନମ୍ବର 196।

ଶେଷ ହେଲା ଶ୍ରୀରାମଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିଲେ 196ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 20 ତାରିଖ ଦିନିକିଆ ଓଡ଼ିଶା ଗସ୍ତଥି ଆସିବେ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ କଲେଇକୁଣ୍ଡାନୁ ବାୟୁସେନାର ଖାସ୍ ହେଲିକପ୍ଟରଟି ଆସିକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗାଁ ପାହାଡ଼ପୁରକେ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କର ପୂଜାସ୍ଥଳୀ ଗୋଷାଣୀ ପୀଠକେ ଯାଇକରି ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀ ପାଖାପାଖି ଘଣ୍ଟେ ରାଷ୍ଟ୍ରପତିଙ୍କର ଗାଁ ରହିବେ। ତା ଋତୁରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ହେବାର୍କେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ବହୁଟେ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ

ନ୍ୟାସ କରବାର ସହିତ ଗୋଟିଏ ସାଧାରଣ ସଭାକେ ବିଲ୍ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନଜରଟି ରଖିକରି ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଜୋରଦାର ହୋଇଛି। ପଶ୍ଚିମବଙ୍ଗର ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ନାଁରୁ ଧାମ ଶବ୍ଦ ହଟାଯିବାର ଉତ୍ତରୁ ଗଲାକାଲି ପୁରୀ ଟାଉନ୍ ହଲ୍ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥା ତରଫରୁ ଗଣସମ୍ବର୍ଦ୍ଧନା ଦିଆଯାଇଛି। ସନାତନ ସଂସ୍କୃତି ଓ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସାରା ପୃଥିନ ଖାଲି ପୁରୀ ହିଁ ଗୋଟେନ ଶ୍ରୀଜଗନ୍ନାଥ ଧାମ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଜରିଏ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଲୋଚନା ଉତ୍ତରୁ ଦୀଘା ମନ୍ଦିର ନାଁରୁ ଧାମ ଶବ୍ଦକେ ପୂରାପୂରି ହଟାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପ୍ରସାର ଆଉ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂଗଠନ ଲାଗି ରାଜ୍ୟ ସରକାର ସବୁବେଳେ ତତ୍ପର ରହିଥିବେ ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ରେକର୍ଡ ସଂଖ୍ୟକ 99.14% ପହଞ୍ଚିଛି। ସେନ୍ତା ଏପ୍ତକ ରାଜ୍ୟର 1,43,16,29 ଜଣଙ୍କର ଡିଜିଟାଇଜେସନ୍ କରାଯାଇଛି। ଏ ସଂଶୋଧନ ପ୍ରକ୍ରିୟାଥି ଫର୍ମ ବାଣ୍ଟବାର ଆଉ ଦାଖଲ ସମୟ ଜୁନ୍ 28 ରହିଛି। ଏଥିଲାଗି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜର ପରିଗଣନା ଫର୍ମ ଜଲ୍ଦି ଦାଖଲ କରବାର୍କେ କୁହାଯାଇଛି। ରାଜ୍ୟ ସରକାର ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ମର୍ଯ୍ୟାଦା ଓ ସାମଗ୍ରିକ କଲ୍ୟାଣକେ ସୁନିଶ୍ଚିତ କରିବା ଲାଗି ବହୁତଟେ ପଦକ୍ଷେପ ନେଉଛନ୍ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କୁହାଯାଇଛି। ଗରିମା ଯୋଜନାଥି ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ଓ ସାମାଜିକ ସୁରକ୍ଷାକେ ବରକସ କରିବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ ଆନ୍ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଇ ଶ୍ରେଣୀର କର୍ମଚାରୀମାନଙ୍କ ଲାଗି କଲ୍ୟାଣକାରୀ ସେବା ଅଭିଯୋଗ ନିରାକରଣ ଆଉ ସୂଚନା ସହଜଥି ଉପଲବ୍ଧ କରିବା ଲାଗି ଗରିମା ହେଲ୍ପଲାଇନ୍ ନମ୍ବର 1-4-4-2-0 କାର୍ଯ୍ୟକ୍ଷମ ଅଛି। ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଗଲାକାଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ତରଫରୁ ଲଙ୍ଗ ରେଞ୍ଜ ଆଟାକ୍ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି। ପୂରାପୂରି ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ଇ ମିସାଇଲ୍ ଦେଶର ପ୍ରତିରକ୍ଷା କ୍ଷେତ୍ରଟି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ବୋଲି DRDO ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶାର ଗଣପର୍ବ ରଜ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ଭିଲ୍ ଆକର୍ଷିତ କରୁଛି। ରାଜ୍ୟର ସମୁଦ୍ର ଖଣି ଇଲାକାନ ଇ ପର୍ବ ଘରେ ଘରେ ପାଳନ କରାଯାଉଥିବା ବେଳେ ଇ ଇଲାକାନ ଗଲା କେତେ ବଛର ହେଲା ରଜ ଉତ୍ସବକେ ସରକାରୀ ସ୍ତରଥି ସମ୍ବଲପୁର ପାନ୍ଥ ନିବାସମ ଆୟୋଜନ କରାଯାଉଛି। ରଜ ପର୍ବଥି ଗଲାକାଲି ରଜ ସଂକ୍ରାନ୍ତି କରାଯାଇଛି। ଘରେ ଘରେ ପିଠାପନା ତିଆର ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୁଲି ଖେଳିଛନ୍। ରଜ ପର୍ବ 3 ଦିନେ ଆଜଭୂମି ଦହନ ହେବ, ସେଥିର୍ଲାଗି 3 ଜମିକେ ଜୁତା କୁଡ଼ା ନାଇଁ କରନ୍। ଆଇବାକାଲି ବସୁମତୀ ସ୍ନାନ ପାଳନ ସହିତ ରଜ ପର୍ବ ଶେଷ ହେବା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା ଆଉ ବଡ଼ବଜାର ଶୀତଲେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ପତରପେଣି ନୀତି ଆୟୋଜ କରାଯିବା। ଇତାର ଉତ୍ତରୁ ଆଇବାକାଲି କମିଟିମାନଙ୍କର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି। ନନ୍ପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିହାଥି ଯୋଗ ଦେବା ଲାଗି ଗଲାକାଲି ରାତି ସହରର ଦେ ଦେବତାମାନଙ୍କୁ ନିୟୁତା ଦେବା ଲାଗି ନର୍ସିଂ ନିୟୁତା ହୋଇଯାଇଛି। ବାଲିବନ୍ଧା ସୋମନାଥ ମନ୍ଦିରର ପତରପେଣି ଯାତ୍ରା ଭିଲ୍ ଗଲାକାଲି ଶେଷ ହୋଇଛି। ଶୀତଳଷଷ୍ଠୀ ଯାତ୍ରା ସମୟଥି ଜବର ଭିଡ଼କେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲାଖ ଲାଖ ଶ୍ରଦ୍ଧାଳୁଙ୍କର ସମାଗମକେ ଅଧିକା ସୁରକ୍ଷିତ କରିବା ଲାଗି ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ନିଜେ ଭିନ୍ ଭିନ୍ ପଡ଼ା ବୁଲିକରି ସ୍ଥିତିର ସମୀକ୍ଷା କରିଛନ୍। ଶୀତଳଷଷ୍ଠୀ ସମୟଥି 80 ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱଥି ରହିବେ। ଇତାର ଛଡ଼ା ଟ୍ରାଫିକ୍ ବ୍ୟବସ୍ଥାକେ ଭିଲ୍ ଶୃଙ୍ଖଳିତ କରିବା ଲାଗି ସହରର 5 ଜାଗାନ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛି। ଆଇବା 3-4 ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏ ହପ୍ତା ଶେଷ ତ କାଲବୈଶାଖୀର ପ୍ରଭାବ ରହିବା। ଆଇବା 24 ଭିତରେ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଧୁକାଗଡ଼ି ଆଉ ବିଜୁଳି ମାରିକରି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ବନସ୍ତିଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱର ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାରଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧାରା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 42.86% ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000 ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଅପ୍ଲୋଡ଼ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ

0: ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ପର୍ଶ କରିଛି। ତେବେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସ୍ପର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଶ ରୋଗର ହୋମିଓପାଥିକ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ବିକ୍ରମ କେଶରୀ ମିଶ୍ର।
2: ବର୍ତ୍ତମାନ ସମୟରେ ମନୁଷ୍ୟର ଚଳଣି ତଥା ଜୀବନଶୈଳୀରେ ଅନିୟମିତତା, ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଅଭ୍ୟାସର ଅଭାବ, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ ଯୋଗୁଁ ଅର୍ଶ ଏକ ସାଧାରଣ ରୋଗରେ ପରିଣତ ହୋଇସାରିଲାଣି। ପ୍ରଥମେ ଆମେ ଜାଣିବା ଅର୍ଶ କ'ଣ। ଅର୍ଶକୁ ଇଂରାଜୀରେ ପାଇଲ୍ସ ବା ଡାକ୍ତରୀ ଭାଷାରେ ହାମରଏଡ୍ କୁହାଯାଏ। ମଣିଷ ଶରୀରରେ ଖାଦ୍ୟନଳୀ ପାଟିରୁ ଆରମ୍ଭ ହୋଇ ଆନସ୍ ବା ମଳଦ୍ୱାର ପାଖରେ ଶେଷ ହୋଇଛି। ଖାଦ୍ୟନଳୀର ଶେଷ ଭାଗକୁ ଲାର୍ଜ ଇଣ୍ଟେଷ୍ଟାଇନ୍ ବା ବୃହଦନ୍ତ କୁହାଯାଏ। ଏହା କୋଲନରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଆନସ୍ରେ ଶେଷ ହୋଇଛି। ଏହି ରେକ୍ଟମ୍ ଓ ଆନସ୍ର ତଳ ଭାଗରେ ଥିବା ଶିରା ଫୁଲିଯାଇ ଏକତ୍ରୀକରଣ ହେବା ଦ୍ୱାରା ଏଥିରେ ଚାପ ସୃଷ୍ଟି ହୋଇ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଫୁଲିଯାଉଥିବା ଶିରାଗୁଡ଼ିକୁ ହାମୁରିଡାଲ ଭେନ୍ ମଧ୍ୟ କୁହାଯାଏ। ଏଣୁ ଅର୍ଶ ହେଉଛି ସେହି ରୋଗ ଯେଉଁଥିରେ ମଳଦ୍ୱାର ନିକଟରେ ଥିବା ଶିରାଗୁଡ଼ିକ ଅତ୍ୟଧିକ ଚାପ କାରଣରୁ ଫୁଲିଯାଇ ସାମୂହିକ ଭାବରେ ଫୁଲିବା ପରି ଦେଖାଯିବା ସହିତ ଭୀଷଣ ଯନ୍ତ୍ରଣା ସୃଷ୍ଟି କରନ୍ତି। ସାଧାରଣତଃ ମଳଦ୍ୱାର ନିକଟ ଶିରା ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଏହା ସେହି ଶିରାକୁ ଫୁଲାଇ ଦିଏ ଏବଂ ଏହା ଫାଟିଯାଇ ଭୀଷଣ ଯନ୍ତ୍ରଣା ସହିତ ରକ୍ତକ୍ଷରଣ ହୁଏ। କେତେକ ଅର୍ଶ ଅତ୍ୟଧିକ ଫୁଲିଯାଇ ଟାଣ ହୋଇଥାଏ, ଭୀଷଣ ଯନ୍ତ୍ରଣା ହୁଏ କିନ୍ତୁ ରକ୍ତ ବୁହେ ନାହିଁ। ଅତ୍ୟଧିକ ଚାପ ସୃଷ୍ଟି ହେବାର କାରଣ ହେଉଛି ଅଧିକ କୋଷ୍ଠକାଠିନ୍ୟ। ମଳଦ୍ୱାରର ମାଂସପେଶୀରେ ଅଧିକ ବଳ ପ୍ରୟୋଗ ହୁଏ ଯାହାକି ଅଧିକ ଆଭ୍ୟନ୍ତରୀଣ ଉଦର ଚାପ ଯୋଗୁଁ ହୋଇଥାଏ। ଅର୍ଶର ପ୍ରଧାନ କାରଣଗୁଡ଼ିକ ହେଉଛି ଅତିରିକ୍ତ କୋଷ୍ଠକାଠିନ୍ୟ। ଶରୀରରେ ଆଭ୍ୟନ୍ତରୀଣ ଉଦର ଚାପ ବଢ଼ିବା ଦ୍ୱାରା ମଳଦ୍ୱାର ମାଂସପେଶୀରେ ଚାପ ବଢ଼େ। ଦୀର୍ଘ ସମୟ ଝାଡ଼ା ବସିବା, କୁନ୍ଥାଇବା ଓ ବଳ ପ୍ରୟୋଗ ପୂର୍ବକ ଝାଡ଼ା ହେବାକୁ ଚେଷ୍ଟା କରିବା, ଗର୍ଭାବସ୍ଥା, ବୃଦ୍ଧାବସ୍ଥା, ବଂଶାନୁକ୍ରମିକ କାରଣ, ତନ୍ତୁଜାତୀୟ ଖାଦ୍ୟ ଅଭାବରୁ ଟାଣ ଝାଡ଼ା ହେବା, ପୁରୁଣା ଅତ୍ୟଧିକ ଅମ୍ଳ ରୋଗ ବା ପୁରୁଣା ଗ୍ୟାସ ବେମାରୀ, ଗୋଟେ ଜାଗାରେ ଦୀର୍ଘ ସମୟ ଧରି ସ୍ଥିର ହୋଇ ବସିବା, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ, ମୋଟାପଣ ବା ମେଦ ବୃଦ୍ଧି ବା ଓଜନ ବୃଦ୍ଧି, ଦୀର୍ଘ ଦିନ ଧରି ତରଳ ଝାଡ଼ା ହେବା ଇତ୍ୟାଦି। ଅର୍ଶ ରୋଗର ଲକ୍ଷଣ ଗୁଡ଼ିକ ହେଉଛି ଝାଡ଼ା ବସିବା ସମୟରେ, ଝାଡ଼ା ବସିବା ପରେ କିମ୍ବା ଝାଡ଼ା ସହିତ ମିଶି ରକ୍ତ ପଡ଼ିଥାଏ। ଝାଡ଼ା ବସିବା ସମୟରେ ଓ ଝାଡ଼ା ବସିବା ପରେ ଅତିରିକ୍ତ ଯନ୍ତ୍ରଣା ହୁଏ। ଅର୍ଶ ଶିରାରେ ଏକ ପ୍ରକାରର ଫୁଲା ସୃଷ୍ଟି ହୁଏ। ମଳଦ୍ୱାର ଭାରି ଜୋରରେ କୁଣ୍ଡାଇ ହୁଏ। ମଳଦ୍ୱାର ଭିତରେ ଓ ଚାରିପଟରେ ଭାରି ଜୋରରେ ଜଳାପଡ଼ା ହୁଏ। ମଳଦ୍ୱାର ନିକଟ ଶିରାଗୁଡ଼ିକ ଧଗଧଗ ହୋଇ ବିନ୍ଧେ ଓ ଯନ୍ତ୍ରଣା ହୁଏ। ଅର୍ଶ ରୋଗ ପାଇଁ ହୋମିଓପାଥିରେ ସଫଳ ଚିକିତ୍ସା ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ। ସମସ୍ତ ଲକ୍ଷଣ ଯଥା ଅତ୍ୟଧିକ ରକ୍ତକ୍ଷୟ, ଯନ୍ତ୍ରଣା, ପୋଡ଼ାଜଳା, ମଳଦ୍ୱାର କୁଣ୍ଡା ହେବା ଇତ୍ୟାଦି ସଠିକ୍ ହୋମିଓପାଥିକ ଔଷଧ ସେବନ ଦ୍ୱାରା ଖୁବ୍ ଶୀଘ୍ର ଭଲ ହୋଇଥାଏ। ହୋମିଓପାଥି ଔଷଧ ଦ୍ୱାରା ଅର୍ଶରୋଗୀ ଦୀର୍ଘସ୍ଥାୟୀ ତଥା ଫଳପ୍ରଦ ସୁସ୍ଥତା ଲାଭ କରେ। ହୋମିଓପାଥିରେ ରୋଗର କାରଣ ସହିତ ଏହାର ଲକ୍ଷଣ ଏବଂ ରୋଗର ଲକ୍ଷଣ କେତେବେଳେ ବଢ଼ୁଛି ଓ କମୁଛି, ଖାଦ୍ୟ ଶୈଳୀ ଓ ଜୀବନଚର୍ଯ୍ୟାକୁ ଲକ୍ଷ୍ୟ କରି ଔଷଧ ନିର୍ବାଚନ କରାଯାଏ। ଅର୍ଶ ପାଇଁ ସିଜ୍ ବାଥ୍ ଅତ୍ୟନ୍ତ ଜରୁରୀ। ଏଥିରେ ଅଳ୍ପ ଉଷୁମ

0: ପାଣିରେ ରୋଗୀ ଯଦି ମଳଦୁଆରକୁ ବୁଡ଼ାଇ ରଖି ବସେ ତେବେ ତାକୁ ବହୁତ ଆରାମ ଲାଗିବ। କିନ୍ତୁ ସନ୍ତୁଳିତ ଆହାର, ତନ୍ତୁଜାତୀୟ ଖାଦ୍ୟ, ଶାରୀରିକ ବ୍ୟାୟାମ, ମେଦ ହ୍ରାସ, ମଝିରେ ମଝିରେ ଚଲାବୁଲା କରିବା ଅର୍ଶରୋଗୀ ପାଇଁ ଅତ୍ୟନ୍ତ ଜରୁରୀ। ଔଷଧ ସେବନ ସହିତ କେତେକ ବାରଣ ଯଥା ରୋଗୀ ବେଶୀ ତେଲ ମସଲା, ଲଙ୍କା ଗୁଣ୍ଡ, ସୋରିଷ ବଟା, ଅତିରିକ୍ତ ଖଟା ଖାଦ୍ୟ, ବାସି ଖାଦ୍ୟ ଖାଇବ ନାହିଁ, ଅତିରିକ୍ତ ମାଂସ ବା ଚର୍ବିଜାତୀୟ ଖାଦ୍ୟ ଖାଇବ ନାହିଁ, ତଟକା ପନିପରିବା ଓ ଫଳ ଖାଇବା ଦରକାର। ସଠିକ୍ ଆହାର ଗ୍ରହଣ କରିବା ସହିତ ଔଷଧୀୟ ଚିକିତ୍ସାରେ ରହିଲେ ନିଶ୍ଚିତ ରୂପରେ ଅର୍ଶରୋଗୀ ସ୍ଥାୟୀ ଭାବରେ ରୋଗମୁକ୍ତ ହୋଇ ସୁସ୍ଥ ହୋଇପାରିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅର୍ଶରୋଗର ହୋମିଓପାଥିକ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ବିକ୍ରମ କେଶରୀ ମିଶ୍ର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 crore ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ। ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ 52ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର୍ ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 crore ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ

0: ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇନାହିଁ। କମିଟିକୁ 7 ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ UG ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ UG ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, CRPF, CISF, BCAS ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା NTA ର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। UPSCର ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000 ଅଧିକ ପଦବୀ ପାଇଁ 13000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ବର, କଟ୍ ଅଫ୍ ନମ୍ବର ଏବଂ ଉତ୍ତର ସୂଚୀ ଅପଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ଼ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60 ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ May 6-7 ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କର ଏ ତୋଇବା, ଜୈସେ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। May 9 and 10 ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11 ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40-ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ଦେ ଲା ଫୁଏନ୍ତେ କହିଛନ୍ତି କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତ। ଆଜି ଶୁଣିବା ଚାଲ ଆମେ ପ୍ରେମ କରିବା ଆଲବମ୍ର କେତେ ଗୁଡ଼ିଏ ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡ଼େକର, ରଚନା କରିଛନ୍ତି ବସନ୍ତ ରାଜ।

ଗୀତଟି ଶୁଣିଲେ ବସନ୍ତରାଜ ସାମଲଙ୍କ ରଚନାରୁ ସୁରେଶ ୱାଡ଼େକରଙ୍କ କଣ୍ଠରେ, ପରବର୍ତ୍ତୀ ଗୀତ ତପୁ ମିଶ୍ରଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ରଚନାରୁ।

ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର, ହଁ ଆଜ୍ଞା ନବଘନର ଘର, ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।

ଏକ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଚାଲ ଆମେ ପ୍ରେମ କରିବା ଆଲବମ୍ର କେତେଗୁଡ଼ିଏ ଗୀତ। ପରବର୍ତ୍ତୀ ଗୀତ କୁମାର ବାପିଙ୍କ କଣ୍ଠରେ, ବାପୁ ଗୋସ୍ୱାମୀଙ୍କ ରଚନାରୁ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା। ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ସୁରେଶ ୱାଡେକରଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନାରୁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ସମାଚାର ପ୍ରଭାତ ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଇତିଶ୍ରୀ ଦାସଙ୍କ କଣ୍ଠରେ।

ଶେଷ ହେଲା ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ଅର୍ଜୁନ ଚରଣ ସାମଲ ଏବଂ ଇତିଶ୍ରୀ ଦାସ। ଏକ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672।

9672 ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ସାନ୍ତାଳୀ ଗୀତ ପରିବେଷଣ କରିଛନ୍ତି ଗଜେନ୍ଦ୍ରନାଥ ମୁର୍ମୁ ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ଲୁସ୍କି ଟୁଡ଼ୁ, ବିଜୟଲକ୍ଷ୍ମୀ ନାୟକ, ନିରୁପମା ମାଝି, ନାଗି ମାଝି, ସୀତାରାମ ହେମ୍ରମ, ଭଗବାନ ମୁର୍ମୁ, ସୁନୀଲ କୁମାର ହାଁସଦା, ଉମାମଣି ମୁର୍ମୁ, ଗୋବିନ୍ଦ ଚରଣ ଟୁଡ଼ୁ। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ତା ପୂର୍ବରୁ ଏକ ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ରାଉରକେଲା ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରକୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:30। ଆରମ୍ଭ କରୁଛୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତ ଅଲକା ୟାଗ୍ନିକ ଏବଂ ଅଭିଜିତଙ୍କ କଣ୍ଠରେ, ଇବ୍ରାହିମ ଆସିକଙ୍କ ରଚନାରୁ ଦେବ କୋହଲିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଆପ୍ ମୁଝେ ଅଛେ ଲଗ୍ନି ଲଗେ।

ପରବର୍ତ୍ତୀ ଗୀତ ସୋନୁ ନିଗମଙ୍କ କଣ୍ଠରେ, ସୋନାନ୍ତ କିର୍କିରେଙ୍କ ରଚନାରୁ, ଶାନ୍ତନୁ ମୈତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର 3 ଇଡିଅଟ୍ସ।

ପରବର୍ତ୍ତୀ ଗୀତ ଅଭିଜିତ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ରାଜୀବ ବର୍ଣ୍ଣବଲଙ୍କ ରଚନାରୁ ଚଳଚ୍ଚିତ୍ର ବେଶରମ୍।

ପରବର୍ତ୍ତୀ ଗୀତ ନକାଶାଜୀଙ୍କ କଣ୍ଠରେ ସିଦ୍ଧାର୍ଥ ଏବଂ ଗରିମାଙ୍କ ରଚନାରୁ ଅନୁ ମଲ୍ଲିକ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ବତ୍ତି ଗୁଲମିଟର ଚାଲୁ।

0: ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର। ହଁ ଆଜ୍ଞା, ନବଘନର ଘର ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତୀ ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
1: ଆଜି ଏତେ ଖୁସି କିଏ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
2: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରି ଭାଇ।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: सादरी और उराव भजन के स्टेज प्रोग्राम उकरे साथ उराव शादी प्रोसेशन और नेक बजा लगिन कांटेक्ट करू JDM बैंड यानी की जय धारा मोनको बैंड के। कांटेक्ट नंबर 7735473207। हजूर हाँ 7735473207 में।
5: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
6: ବନସ୍ତୀ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ। ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। SHG ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
7: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ସୋନୁ ନିଗମ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଚଲୋ ଇସ୍କ ଲଡ଼ାଏ।

ପରବର୍ତ୍ତୀ ଗୀତ ତୁଷାର ଯୋଶୀଙ୍କ କଣ୍ଠରେ, ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନାରୁ, ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଛିଛୋରୀ।

ପରବର୍ତ୍ତୀ ଗୀତ କୁମାର ସାନୁ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଆନନ୍ଦ ମିଲିନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଗୋପୀ କିଶନ୍।

0: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ। ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ। ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ। ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
2: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ

0: ଭାଇ ଭଉଣୀ ମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବ ଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
0: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।
2: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
3: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
2: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
3: ବିକାଶର ଧାରା ଓଡ଼ିଶା ସାରା।
2: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
3: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
2: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
3: ବିକାଶର ଧାରା ଓଡ଼ିଶା ସାରା।
4: ପରବର୍ତ୍ତୀ ଗୀତ ଆଶା ଭୋସଲେ ଏବଂ କୁମାର ସାନୁଙ୍କ କଣ୍ଠରେ, ଚଳଚ୍ଚିତ୍ର ଜାନ୍ ତେରି ନାମ।

ଆକାଶବାଣୀ ରାଉରକେଲା ଏତେବେଳେ ଯାଏ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 12 ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1307 ଭାଗ।

0: ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ପ୍ରତିରକ୍ଷା ଉତ୍ପାଦନ ବାଣିଜ୍ୟ ଓ ପୁଞ୍ଜିନିବେଶ ତଥା ଜ୍ଞାନ ଆଦାନ ପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବ। ସେ କହିଛନ୍ତି ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଏବଂ ଦୂତାବାସ ସ୍ତରୀୟ ଆଲୋଚନା ନିମନ୍ତେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆମେରିକାର B-52 ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। B-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ଼୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ କୁ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସଂବାଦ କି ସଂସ୍କୃତି କୁ ବଢାନେ କା ଏ କାର୍ଯ୍ୟକ୍ରମ ଆୟୋଜନ କିୟା ଓ ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ୟୁବା ସଂସଦ ସେ ଜୁଡ଼େ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓଁ ନେ ଉସ ରାଜ୍ୟ କେ ବିକଶିତ ଓ ବିକଶିତ କେ ସାଥ ଭାରତ ବିକଶିତ କେ ସପ୍ନୋ କୁ ସାକାର କରନେ କେ ଲିଏ ଅପନେ ବିଚାର ରଖେ।
0: ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ। ନେତୃତ୍ୱ, କର୍ତ୍ତବ୍ୟ, ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍ପତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି। ପୁଲ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏ ରେ 6 ପଏଣ୍ଟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏ ର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ

0: ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦୁଇଟି ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା ଏଠାରୁ ପରାସ୍ତ ହୋଇଥିବାବେଳେ ଆସନ୍ତାକାଲି ଆଫଗାନିସ୍ତାନ ଏ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ 2026ରେ ଚାରିଟି ମ୍ୟାଚ୍ ଅମୀମାଂସିତ ରହିଛି। 68 ବର୍ଷ ପୂର୍ବେ 1958 ମସିହା ଜୁନ୍ 15 ତାରିଖରେ ଏହିଭଳି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସ୍ପେନ୍ ଏବଂ ଆଟଲାଣ୍ଟା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଗୋଲ୍ବିହୀନ ହୋଇଥିବା ବେଳେ ବେଲ୍ଜିୟମ୍ ଏବଂ ଇଜିପ୍ଟ ମଧ୍ୟରେ ମ୍ୟାଚ୍ 1-1ରେ ଶେଷ ହୋଇଥିଲା। ସେହିପରି ଉରୁଗୁଏ ଏବଂ ସାଉଦି ଆରବ ମଧ୍ୟରେ 1-1 ଓ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ 2-2ରେ ଶେଷ ହୋଇଥିଲା। ଆଜି ରାତିରେ ଇଜିପ୍ଟ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ସାଉଦି ଆରବ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱ ଆରୋପ କଲେ ବାଚସ୍ପତି ଓମ୍ ବିର୍ଲା। ସମ୍ବାଦ ଶେଷ ହେଲା।
1: Afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to participate in G7 summit in Evian, France this evening. Prime Minister Modi praises Varanasi exhibition in Bratislava, emphasizes role of art and culture in strengthening ties. Government bans messaging app Telegram till 22nd of this month ahead of NETUG retest, message editing feature to remain disabled till June 30th. Supreme Court seeks responses from centre and states on plea to use Aadhaar only as identity proof. India rejects proposal to expand only non-permanent UN Security Council seats, calls reform bordering on failure. And India storms into semi-finals of Women's FIH Nations Cup, defeating Japan 2-1 in Auckland, New Zealand. Prime Minister Narendra Modi will arrive in Evian, France today on a two-day visit to participate in the G7 summit. This marks the Prime Minister's seventh consecutive appearance at the G7 summit and India's 13th participation in this crucial multilateral event. This G7 summit holds immense strategic significance for India as the Prime Minister will strongly amplify the voice and concerns of the Global South on the world stage. French President Emmanuel Macron will formally welcome the Prime Minister upon his arrival this evening. Following the reception, Mr. Modi will participate in a high-level working session themed Forging New Partnerships and Rebuilding International Solidarity. Earlier, Prime Minister Modi departed for France after concluding his visit to Slovakia. The Prime Minister said the outcomes of his visit to Slovakia will go a long way in strengthening bilateral ties between India and Slovakia. Concluding his visit to Slovakia, Mr. Modi, in a social media post, noted that the stronger trade relations between the two nations will greatly benefit the youth. He also expressed gratitude to the Slovakian government and people for the warmth and thanked his Slovakian counterpart, Robert Fico. Prime Minister Narendra Modi has said art and culture have power to bring people closer together. This comes after PM Modi and Slovak President Peter Pellegrini witnessed an exhibition centered on Varanasi, including works by Slovak artists at the Presidential Palace in Bratislava, Slovakia, yesterday. Calling it a Banaras Connect in Bratislava, PM Modi appreciated the creative interpretation of Varanasi by Slovak artists. The Ministry of External Affairs said the exhibition was dedicated to the theme Varanasi City and featured artworks that beautifully captured the spiritual, cultural and everyday life of one of India's oldest living cities.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000 ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନୂତନ ଶିଖର ଅଗ୍ରସର କରିବା ସହ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଏଥିସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଏକ ସଶକ୍ତ ପ୍ରମାଣ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷମତାକୁ ନୂତନ ପରିଚୟ ଦେବା ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ନେଇ ସମସ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନ୍ଟିଏ ପକ୍ଷରୁ ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ମଧ୍ୟରେ 1,00,000 ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେ ନେଇ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧାର ଏକକ ପରିଚୟ ପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଜବାବ ଦାଖଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଯୋଗୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,40,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,43,16,029 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ
ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,00,000 ଲକ୍ଷପତି ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000+ ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୌଦ୍ଧ ବ୍ଲକ ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳ ବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ଜଣ ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ଡ୍ରିଲ୍ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000+ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ଶ୍ରୋତାବନ୍ଧୁ, ଏଥର ଶୁଣିବା ବିଦ୍ୟୁତ୍ ପ୍ରଭା ପଟ୍ଟନାୟକଙ୍କ କଣ୍ଠରେ ଏଇ ଭଜନଟି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ।

ମୁକ୍ତ ରାଜନ୍ୟବର୍ଗ ରାଜସୂୟ ଯଜ୍ଞକୁ ଆସିବାକୁ ନିର୍ଦ୍ଦେଶ ପାଇ ସ୍ୱସ୍ୱ ଦେଶକୁ ଫେରିଛନ୍ତି। ଜରାସନ୍ଧ ପୁତ୍ରକୁ ଶ୍ରୀକୃଷ୍ଣ ମଗଧ ସିଂହାସନରେ ବସାଇ ଇନ୍ଦ୍ରପ୍ରସ୍ଥକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜସୂୟ ଯଜ୍ଞ ଆରମ୍ଭ ହୋଇଛି। ଯେତେବେଳେ ଉପସ୍ଥିତ ଋଷି ମୁନି ବ୍ରାହ୍ମଣ ଏବଂ ରାଜନ୍ୟବର୍ଗଙ୍କ ମଧ୍ୟରୁ କିଏ ପ୍ରଥମେ ଅର୍ଘ୍ୟ ପାଇବାର ଉପଯୁକ୍ତ ସେହି ବିଷୟରେ ଆଲୋଚନା ହେଲା। ସେତେବେଳେ ଭଗବାନ ଶ୍ରୀକୃଷ୍ଣ ହିଁ ଅଗ୍ରପୂଜା ପାଇବାର ଯୋଗ୍ୟ ବୋଲି ସହଦେବ କହିଲେ। ସେଠାରେ ଉପସ୍ଥିତ ସମସ୍ତେ ଏହି କଥାକୁ ସମର୍ଥନ କଲେ।

ଏମନ୍ତେ ସଭା ମଧ୍ୟେ ଗୋଳ ଶୁଭିଲା ଦିଗ ଅନ୍ତରାଳ ଶୁଣି ପାଣ୍ଡବେ କୋପ ଭରି ଧାଇଁଲେ କରେ ଶସ୍ତ୍ର ଧରି ମତ୍ସ୍ୟ କେ କୟ ଯେ ସୃଞ୍ଜୟ ଶସ୍ତ୍ର ଆୟୁଧ ବର୍ମ ଦେହ ବୋଲନ୍ତି ମାର ଶିଶୁପାଳ ନିଶ୍ଚେ ପୁରିଲା ତାର କାଳ।

ଶ୍ରୋତାବନ୍ଧୁ ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 426ତମ ଭାଗ। ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତି ଗୀତର ଆଲବମ। ପ୍ରଥମେ ଏଇ ଭକ୍ତି ଗୀତଟିକୁ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ଦେଇଛନ୍ତି ଅରବିନ୍ଦ ମୁଦୁଲି, ଗୀତ ଅନିଲ ପଟ୍ଟନାୟକ।

0: ଦେଖ, ଏ ନବଘନର ଘର ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ, ଏ ନବଘନର ଘର। ହଁ ଆଜ୍ଞା, ନବଘନର ଘର ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତୀ ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
1: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
2: ଶ୍ରୋତାବନ୍ଧୁ, ଏଥର ଶୁଣିବା ଅନିଲ ବାବରାଙ୍କ କଣ୍ଠରେ ଏଇ ଓଡ଼ିଆ ଭକ୍ତିଗୀତଟି, ଅଲେଖ ବିଶ୍ୱାଳଙ୍କ ରଚନାରୁ।

ବନସ୍ତୀ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ

ନିକଟରେ ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ। ବନସ୍ତେ ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ଶ୍ରୋତାବନ୍ଧୁ ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଶୀ ଗୀତ। 6:30 ଉଦୟ ଭାରତ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଜିଲ୍ଲା ହାଲଚାଲରେ ସମ୍ବଲପୁର ଜିଲ୍ଲାର ଖବର ଜାଣିପାରିବେ। 7:30 କିଷାନ ବାଣୀ, ଏଥିରେ ଧାନ ଓ ମାଣ୍ଡିଆ ଚାଷ ସମ୍ପର୍କରେ ସାକ୍ଷାତକାର ଶୁଣିବେ ସଫଳ ଚାଷୀ ବିର୍ସା କିଣ୍ଡୋଙ୍କ ସହିତ। 8:00 ଶୁଣିବେ ହ୍ୟାଲୋ ରାଉରକେଲାର ଦ୍ୱିତୀୟ ଭାଗ। 8:30 ସିନେ ସଙ୍ଗୀତରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ଲୋକଗୀତରେ ଖଞ୍ଜଣି ଭଜନ ପରିବେଷଣ କରିବେ ବିଶେଶ୍ୱର ସା ଏବଂ ସାଥୀମାନେ। 10:30 ରୂପକ ଯୁଗେ ଯୁଗେ ବଂଶୀ, ରଚନା ବର୍ଣ୍ଣନା ଓ ପ୍ରଯୋଜନା ରଘୁନନ୍ଦନ ଲାକ୍ରା। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ବୁଧବାରର କାର୍ଯ୍ୟକ୍ରମର ସୂଚନା।

ଶ୍ରୋତାବନ୍ଧୁ, ଆସନ୍ତାକାଲି ବୁଧବାରର ସକାଳେ ପ୍ରାତଃ 6:05 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ଶ୍ରୀ ରାମଚରିତ ମାନସର 197ତମ ଭାଗ ଶୁଣିବେ। 7:10 ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ, ଏଥିରେ ରହିଛି ଆଲୋଚନା ପରିବେଶର ସୁରକ୍ଷା ଆମର ଦାୟିତ୍ୱ, ଏ ସମ୍ପର୍କରେ ଆପଣମାନେ ଆଲୋଚନା ଶୁଣିବେ। ଡିଏଫ୍ଓ ରାଉରକେଲାର ରବିକାନ୍ତ ମୀନାଙ୍କ ସହିତ 8:30 ସୁଗମ ସଙ୍ଗୀତ, 10:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ, 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1308ତମ ଭାଗ, 11:00-12:30 ଓ ଅପରାହ୍ନ 2:45 ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆସନ୍ତାକାଲି ସନ୍ଧ୍ୟା 5:00 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, 5:30 ନାରୀ ମହଲ, ଏଥିରେ ରହିଛି ସ୍ୱଚ୍ଛତା ଆଣିବାରେ ନାରୀର ଭୂମିକା, ଏ ସମ୍ପର୍କରେ ଆଲୋଚନା ଲିପ୍ସାରାଣୀ ପାତ୍ରଙ୍କ ସହିତ। 6:10 ଶୁଣିବେ ସମ୍ବଲପୁରୀ ଗୀତ, 6:55, 7:25, 9:15 ରୁ ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ ଆପଣମାନେ ଶୁଣିପାରିବେ। ICC ଓମେନ୍ସ T20 କ୍ରିକେଟ ବିଶ୍ୱକପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ, ଯାହା ଅନୁଷ୍ଠିତ ହେବ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ, ଏହା ଆପଣମାନେ ଶୁଣିପାରିବେ ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ। ତେବେ ଶ୍ରୋତାବନ୍ଧୁ, ଏ ଥିଲା ଆଗାମୀକାଲି ବୁଧବାରର କାର୍ଯ୍ୟକ୍ରମର ସୂଚନା।

ଶ୍ରୋତା ବନ୍ଧୁ, ଏଥିସହିତ ଶେଷ ହେଲା ଓଡ଼ିଶୀ ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଶୁଣିଲେ ବି ବୁଧପ୍ରସାଦ ରାଓଙ୍କ କଣ୍ଠରେ ଓଡ଼ିଶୀ ଗୀତଟି ପୁରାତନ ରଚନାରୁ। ଆକାଶବାଣୀ ରାଉରକେଲା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ମହିଳାଙ୍କ ପାଇଁ ଧୂଆଁ ମୁକ୍ତ ରୋଷେଇ କରିବା ଭଳି କାମ ଅତି ସହଜରେ ହୋଇପାରୁଛି, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ସହିତ ଶାନ୍ତି ପ୍ରଦାନ କରୁଛି। କୋଟି କୋଟି ମହିଳା ଏହା ମାଧ୍ୟମରେ ଯଥେଷ୍ଟ ଲାଭ ପାଉଛନ୍ତି। ବେଟି ବଚାଓ ବେଟି ପଢାଓ ଏକ ଫଳପ୍ରଦ ଯୋଜନା, ଏହା ମାଧ୍ୟମରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ଠାରୁ ଆରମ୍ଭ କରି ପୁଅ ଏବଂ ଝିଅ ମଧ୍ୟରେ ଥିବା ସଂଖ୍ୟାଗତ ତାରତମ୍ୟକୁ ରୋକାଯାଇ ପାରୁଛି। ଝିଅମାନେ ପୁଅଙ୍କ ଭଳି ସମାନ ଅଧିକାର ପାଇ ପାଠ ପଢି ଆଗକୁ ବଢୁଛନ୍ତି। ପ୍ରଧାନମନ୍ତ୍ରୀ ଆୱାଜ ଯୋଜନା ମାଧ୍ୟମରେ ଝିଅଟିଏ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହିତ ସମାନ ଅଧିକାର ପାଇବା ଏବଂ ସ୍ୱାମୀଙ୍କ ସମ୍ପତ୍ତିରେ ମଧ୍ୟ ନିଜର ଅଧିକାରକୁ ସାବ୍ୟସ୍ତ କରି ଶାନ୍ତିରେ ଜୀବନ କଟାଇ ପାରୁଛି। ନାରୀମାନଙ୍କୁ ଘରୁ ପଦାକୁ ଆଣି ରୋଜଗାର କ୍ଷମ କରିବା ସହିତ ସୁସ୍ଥ ରଖିବାର ପ୍ରୟାସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରଦାନ କରିଛି। ଏହା ବ୍ୟତୀତ ପାଠ ପଢିବା, ଖେଳିବା, ଗବେଷଣା କରିବା କ୍ଷେତ୍ରରେ ମଧ୍ୟ ମହିଳା ଏବଂ ଝିଅମାନଙ୍କର ଯୋଗଦାନ ଆମର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରୁଛି। ଏସବୁ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ଟଙ୍କା ପଇସା ନେଣଦେଣ କରିବା, ପରିବହନ, ଯୋଗାଯୋଗ କ୍ଷେତ୍ରରେ ଆମ ଦେଶ ଆଗେଇ ପାରିଛି। ପ୍ରଧାନମନ୍ତ୍ରୀଙ୍କ ପକ୍କା ଘର ଯୋଜନାରେ ଏବଂ ଅଟଳ ପେନ୍ସନ୍ ଯୋଜନାର ସୁଫଳ ଏବେ ଗରିବଙ୍କ ପାଖରେ ପହଞ୍ଚି ପାରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ କେବଳ ମହିଳା ନୁହନ୍ତି ବରଂ ଗରିବ ପୁରୁଷ ଲୋକଟିଏ ମଧ୍ୟ ଜିରୋ ବାଲାନ୍ସରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆୟୁଷ୍ମାନ ଯୋଜନା ମାଧ୍ୟମରେ 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ସହିତ ଅଭାବୀ ଲୋକଟିଏ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ମାଗଣାରେ ପ୍ରାୟ 500,000 ଟଙ୍କା ଯାଏ ସ୍ୱାସ୍ଥ୍ୟ ସେବା ପାଇପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁନିଶ୍ଚିତ ଖାଦ୍ୟ ମାଗଣାରେ ମିଳିପାରୁଛି, ଯାହାଫଳରେ ଖାଦ୍ୟ ଶସ୍ୟ ବିନା କେହି ଭୋକ ଉପାସରେ ରହିପାରିବେ ନାହିଁ। ଏଭଳି ବ୍ୟବସ୍ଥା ସହିତ ଜଳ ମିଶନ ଯୋଜନା ମାଧ୍ୟମରେ ପ୍ରତି ଘରେ ନଳ ମାଧ୍ୟମରେ ଜଳ ଯୋଗାଇବା କାର୍ଯ୍ୟ ଆଗେଇ ଚାଲିଛି। ପ୍ରଧାନମନ୍ତ୍ରୀ ଘର ଘର ମାଗଣା ବିଜୁଳି ବା ସୌର ପ୍ୟାନେଲ ଯୋଜନା ମାଧ୍ୟମରେ ସ୍ୱଚ୍ଛ ବିଦ୍ୟୁତ ଉତ୍ପାଦନ ସହିତ ଥରକୁ 78,000 ଟଙ୍କାର ସବସିଡି ରାଶି ପାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛି। ଏସବୁ ବ୍ୟତୀତ ଆମର ସୈନ୍ୟ ବାହିନୀକୁ ସଶକ୍ତ କରିବା ଏବଂ ସେମାନଙ୍କର ମନୋବଳକୁ ବଢାଇବା ପାଇଁ ସମାନ କାମକୁ ସମାନ ଦରମା ସହିତ ପେନ୍ସନ୍ ମିଳିବା ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରୀୟ ସୈନିକ ବୋର୍ଡ ଯୋଜନା ମାଧ୍ୟମରେ ମୃତ ସୈନିକମାନଙ୍କର ପିଲାମାନଙ୍କର ପଢା ଖର୍ଚ୍ଚ, ଝିଅ ବିଭାଘର ପାଇଁ 1,00,000 ଟଙ୍କା ସେମାନଙ୍କର ବିଧବା ମାନଙ୍କୁ ପ୍ରଦାନ କରାଯାଉଛି। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନକଲ୍ୟାଣ ଯୋଜନାର ସତେ ଯେପରି ଅନ୍ତ ନାହିଁ, ଯାହା ଆମର ଭାରତବାସୀଙ୍କୁ ଏକ ଚିନ୍ତାମୁକ୍ତ ଜୀବନ ଜୀବିବାରେ ସହାୟକ ହେଉଛି। ଏଠାରେ ମୁଁ କହିବାକୁ ଚାହେଁ ଆମ ଦେଶର ମହିଳାମାନେ ପ୍ରାୟ 50% ସେମାନଙ୍କର ସଂଖ୍ୟା, ଝିଅ ଏବଂ ମହିଳାମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଗୋଟେ ଉଚ୍ଚ ଚିନ୍ତାଧାରାରେ ସାମିଲ କରିବା, ଏହା ଆମ ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନ। କେବଳ ତାଙ୍କର ସ୍ୱପ୍ନ ହେଲେ ଚଳିବ ନାହିଁ, ଆମେ ସମସ୍ତେ ଆମର ଝିଅମାନଙ୍କୁ, ଆମର କନ୍ୟା ରତ୍ନ ମାନଙ୍କୁ, ଆମର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯେତେ ସବୁ ଯୋଜନା ବା ଯେତେ ସବୁ ପରିକଳ୍ପନା ନରେନ୍ଦ୍ର ମୋଦିଙ୍କର ମୁଣ୍ଡକୁ ଆସୁଛି ଆମେ ତାକୁ ସାକାର କରିବା। ମୁଁ ମଧ୍ୟ ଜଣେ ସ୍ୱାବଲମ୍ବୀ ମହିଳା ହିସାବରେ ବୁଝୁଛି ଯେ ସଂସାରର ବୋଝ କେବଳ ପୁରୁଷ ଲୋକମାନେ ନେଇପାରିବେ ନାହିଁ, ଆମେ ତାଙ୍କୁ ସଶକ୍ତ କରିବା, ଆମ ଦେଶକୁ ସଶକ୍ତ କରିବା, ଏକ ଅର୍ଥନୀତିରେ ଅଗ୍ରଣୀ ଦେଶବାସୀ ହିସାବରେ ଆମେ ଗର୍ବର ସହିତ ମଥା ଟେକି ଚାଲିପାରିବା।

ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ 12 ବର୍ଷ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୁୟା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
5: ୟାର କୋଈ ଐସି ଲାଇଫ ଇନ୍ସ୍ୟୁରାନ୍ସ ପଲିସି ବତାଓ ଜିସମେ କମ ପ୍ରିମିୟମ ହୋ, ବୋନସ ଭି ଅଚ୍ଛା ମିଲେ ଔର ଭରୋସେ ଵାଲା ଭି ହୋ।
6: PLI ହେ ନା।
7: ସରକାରୀ କର୍ମଚାରୀ କେ ସାଥ ସାଥ ସଭି ପ୍ରୋଫେସନାଲ, ଗ୍ରାଜୁଏଟ ଔର ଡିପ୍ଲୋମା ହୋଲ୍ଡର୍ସ ଲେ ସକତେ ହେ PLI ପଲିସି କା ଫାଇଦା, ଔର ସାଥ ମେ ପୋଷ୍ଟାଲ ଡିପାର୍ଟମେଣ୍ଟ କା ଭରୋସା ଭି। ଅପନେ ନଜଦୀକୀ ପୋଷ୍ଟ ଅଫିସ ସେ ଆଜ ହି ସମ୍ପର୍କ କରେ ୟା ଲଗ ଇନ କରେ indiapost.gov.in ପର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVVRY ପ୍ରଣୟନ କରିଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆସନ୍ତା 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ଏବଂ ନିଯୁକ୍ତିଦାତା, କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶାର 6 ଭିନ୍ନ ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, EPFO ଅଧିକାରୀ ଏବଂ ଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିବେ। କେନ୍ଦ୍ରରେ ବିଜେପି ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ଜନସମ୍ପର୍କ ଅଭିଯାନ ଓ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଙ୍ଗନବାଡ଼ି ଦିଦିଙ୍କୁ ମୋବାଇଲ, ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଏବଂ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିକଶିତ ରାଜ୍ୟ ଓ ଦେଶ ଗଠନ ନିମନ୍ତେ ଜନସହଭାଗିତା ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାସିକ ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଖୁବ୍ ଶୀଘ୍ର ଏହି ଅର୍ଥ ପଠାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସଫ୍ଟୱେୟାରରେ ଦେଖାଦେଇଥିବା ତ୍ରୁଟି ସଂଶୋଧନ କରାଯାଉଛି। ଆଉ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହେଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କର ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ସଫ୍ଟୱେୟାର ଚେଞ୍ଜ ଚାଞ୍ଜ ହେଉଛି, ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା। ଯେଉଁମାନଙ୍କୁ ଭତ୍ତା ମିଳିନି ସେ ସମସ୍ତଙ୍କୁ କି ବକେୟା ଭତ୍ତା ସବୁ ମିଳିବ।
0: ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶ ଧାରା ଓଡ଼ିଶା ସାରା ପୁସ୍ତକକୁ ଉନ୍ମୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ସବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି 62 ଜଣ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ 58ଟି ଦରଖାସ୍ତ ମଧ୍ୟରୁ 21ଟିର ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20ଟି ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

0: ଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ୍ ହାଉସ୍ରେ ଆଜି ପୂର୍ବାହ୍ନରେ ଡେପୁଟି କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ କରିବା ସହ ବୈଠକରେ ଜିଲ୍ଲାର ଏସ୍ଆଇଆର୍ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ 1609 ବିଏଲ୍ଓଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାରେ ମୋଟ 13,87,930 ଭୋଟର ଥିବାବେଳେ ଏବେ ସୁଦ୍ଧା ବିଏଲ୍ଓମାନେ 99.43 ଜଣଙ୍କୁ ଫର୍ମ ପ୍ରଦାନ କରାଯିବା ସହ ସେଗୁଡ଼ିକ କମ୍ପ୍ୟୁଟରକରଣ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ 8 ପିଲାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଭୁବନେଶ୍ୱର ବଲାଙ୍ଗୀରସ୍ଥିତ ବିଭିନ୍ନ ଅନୁଷ୍ଠାନରେ ନାମଲେଖା ପାଇଁ ଚୟନ କରାଯାଇଛି। ଏହି ପିଲାମାନେ 5,00,000 ପର୍ଯ୍ୟନ୍ତ ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥାନରେ ଚାକିରି କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। କର୍ମଶାଳାରେ ଓଡ଼ିଆ, ଇଂରାଜୀ ଓ ଶିକ୍ଷା ବିଷୟବସ୍ତୁର 120 ଜଣ ପିଜିଟି ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଉତ୍ସ ହେବା ନିମନ୍ତେ ଉପଦେଶ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆସନ୍ତା 20 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 3-4 ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 21 ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ 50-60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14 ଜିଲ୍ଲାରେ ଆଗାମୀ 5 ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ। ସଠିକ୍ ଖାଦ୍ୟାଭ୍ୟାସ, ଉପଯୋଗ ବ୍ୟାୟାମ ଏବଂ ସୁସ୍ଥ ବିଶ୍ରାମ ବ୍ୟବସ୍ଥାକୁ ଆପଣାଇ ପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆପେ ଆପେ ଦୂର ହୋଇଯାଏ। ଦୀର୍ଘ ଓ ନିରୋଗ ଜୀବନ ହେଉଛି ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାର ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ କୌଣସି ଶାରୀରିକ ଦୁର୍ବଳତା ନଥିବା କିମ୍ବା ରୋଗମୁକ୍ତ ବ୍ୟକ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ତାହା ମଧ୍ୟ ସର୍ବଦା ଠିକ୍ ହୋଇନଥାଏ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଭାରତ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲା, ଫଳରେ ଜାତିସଂଘ ଏହାକୁ ଗ୍ରହଣ କରି ଜୁନ୍ ମାସ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ, ସ୍ୱାବଲମ୍ବୀ ଏବଂ ମାନସିକ ଭାବେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବ୍ୟାପୀ ବହୁ ଲୋକ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିସାରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମିଶନଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ବିଦେଶରେ କାର୍ଯ୍ୟ କରୁଥିବା 210ରୁ ଅଧିକ ଭାରତୀୟ ମିଶନ ଚଳିତ ବର୍ଷ ଯୋଗ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାୟ 2500 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। 2014 ଜାତିସଂଘ ସାଧାରଣ ସଭା ଦ୍ୱାରା ଭାରତ ପ୍ରସ୍ତାବକୁ ଅନୁମୋଦନ କରାଯିବା ପରେ ଯୋଗ ପ୍ରକ୍ରିୟା ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଦିବସ ପାଳନ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତକାଲି ଏକ ଅନ୍ଲାଇନ୍ ବିଶ୍ୱ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ 130 ଦେଶ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧିବେଶନରେ ରେକର୍ଡ ସଂଖ୍ୟକ 435,831 ଜଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ବିଶ୍ୱସ୍ତରୀୟ ଯୋଗଦାନ ଯୋଗର ଗ୍ରହଣୀୟତା ଏବଂ ଏହାର ମହତ୍ତ୍ୱ ପ୍ରତିଫଳନ କରୁଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟପ୍ରେମୀ, ରାଜନୈତିକ ନେତା ଓ ଜନପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏପରିକି 2024 ସ୍ଥାପିତ ହୋଇଥିବା ବିଶ୍ୱ ରେକର୍ଡକୁ ଚଳିତ ବର୍ଷର ଅଂଶଗ୍ରହଣକାରୀ ସଂଖ୍ୟା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସାମୂହିକ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କରେ ବୃଦ୍ଧି କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ପାଲଟିଛି। ସରକାରଙ୍କ ପକ୍ଷରୁ ଘର ଘର ଯୋଗ, ହର୍ ଦିନ ଯୋଗ ଦୃଷ୍ଟିକୋଣକୁ ଦୈନନ୍ଦିନ ଜୀବନରେ ଆପଣେଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକ ଜନିତ ହୋଇଥାଏ। ଜୀବନଶୈଳୀରେ ଆମେ ଏହାକୁ ରୋଗ କହିଲେ ମଧ୍ୟ ଅନେକ ସମୟରେ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଏହାଦ୍ୱାରା ପ୍ରାକୃତିକ ଉପାୟରେ ଜୀବନର ବିକାଶ ଘଟିଥାଏ। ମାନସିକ ସ୍ତରରେ ଦୃଢ଼ତା ରହିଲେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇବା ସହ ଜୀବନଶୈଳୀର ମାନରେ ଉନ୍ନତି ସମ୍ଭବ ହୋଇପାରିବ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଏତେବେଳେ ଯାହା କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ସର୍ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେ ଇଲାକାକେ ମୌସୁମୀ ଛୁଇଁଛି। ଆଇବା 3-4 ଦିନ ଭିତରେ ଅଲଗା ଜିଲ୍ଲାମାନଙ୍କୁ ମୌସୁମୀ ବାୟୁ ଆଗକେ ବଢ଼ବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ଏହି ହପ୍ତା ଶେଷ ତ କାଲବୈଶାଖୀର ପ୍ରଭାବ ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କର ସହିତ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଧୋକା ଗଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ସମୟଥି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ନିଟ୍ UG ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା କରବାର୍ ଲାଗି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାଥି ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିରନୁ ହେଉଛି ପତରପେଣି। ଆଉର୍ କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନ ଧୋକାଗଡ଼ି ସାଙ୍ଗେ ହୋଇପାରେ ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର। ଭିନ୍ ଭିନ୍ ଶିବ ମନ୍ଦିରନୁ ହେଉଛି ପତରପେଣି। ଆଉର୍ କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନ ଧୋକାଗଡ଼ି ସାଙ୍ଗେ ହୋଇପାରେ ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଜି7 ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସର ଏଭିଏନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ଫ୍ରାନ୍ସର ଏଭିଏନ୍ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜି7 ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗସ୍ତରେ ଆଜି ସେଠାରେ ପହଞ୍ଚନ୍ତି। ଏଭିଏନ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବା

0: ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତାମତ ବିନିମୟ କରିବା ପାଇଁ ସେ ଆଶା ରଖିଛନ୍ତି। ସ୍ଥାୟୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ଭାରତ ମିଳିତ ପ୍ରୟାସକୁ ଆଗେଇ ନେବାକୁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭିଏନ୍ ଗସ୍ତ ସମୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ। ଉଭୟ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ଜି7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସପ୍ତମ ଥର ପାଇଁ ଯୋଗ ଦେଉଛନ୍ତି ଏବଂ ଭାରତ ତ୍ରୟୋଦଶ ଥର ଅଂଶଗ୍ରହଣ କରିବାକୁ ଯାଉଛି। ସମ୍ମିଳନୀରେ ଭାରତର ନିରନ୍ତର ଉପସ୍ଥିତି ବିଶ୍ୱର ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଶାନ୍ତି ସୁରକ୍ଷା ସ୍ଥାୟୀ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି। ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନର୍ନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ। ଏହି ଅଧିବେଶନରେ ଜି7 ଦେଶର ନେତା ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ନିଜର ମତାମତ ଦେଇ କହିଛନ୍ତି, ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ। ଶ୍ରୀ ପାତ୍ର କହିଛନ୍ତି, ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 33ଟି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇ ସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଖରିଫ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବିନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17 ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କର୍ମଚାରୀ ଏବଂ ୟେସ୍ ବ୍ୟାଙ୍କର ପୂର୍ବତନ କର୍ମଚାରୀଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଫ୍ରାନ୍ସର ନାଇସ୍ ମାସାନାଠାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଫ୍ରାନ୍ସର ଅନ୍ୟତମ ପ୍ରମୁଖ ଖୁଚୁରା ବ୍ୟବସାୟିକ କେନ୍ଦ୍ରକୁ ଭାରତର ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଆଣିବା ୟୁପିଆଇର ବୈଶ୍ୱିକ ସମ୍ପ୍ରସାରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି, ଏହି ପ୍ରୟାସ ବ୍ୟାପକ ସ୍ତରରେ ବିଶ୍ୱସନୀୟ, ସହଜ ଏବଂ ପରସ୍କର ସହ ସଂଯୋଗୀକରଣ ଡିଜିଟାଲ୍ ସମାଧାନ କରିବା କ୍ଷେତ୍ରରେ ଭାରତର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମନ୍ତ୍ରୀ କହିଛନ୍ତି, ଏହି ଶୁଭାରମ୍ଭ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହୀ ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ମୃତ୍ୟୁ ହେବା ସହ 25 ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି, ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଂଘନ କରି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆର୍ଗସି କହିଛନ୍ତି, ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଂଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ୱଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ବୋଲି ବର୍ଷ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି, ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ୍ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଭୋର 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। G7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭେନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

0: ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
1: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟିଏ ପରିଚୟ ରହିଛି। ସମ୍ବଲପୁର ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ମସିହାରୁ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକଶିତ ମାନେ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 meter x 10 meter ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଏଲ୍ଓମାନେ ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ ଏସ୍ଏମ୍ସି ପକ୍ଷରୁ ବୁର୍ଲାସ୍ଥିତ ଏମ୍ସିସିଏମ୍ଆର୍ଏଫ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରୀ ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରରେ ସଫଳତାର ସହ ଗାଁ ଆମ୍ବପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଓର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବପସରା ଆୟୋଜନ ହୋଇଛି।
0: ସମ୍ବଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡ଼ି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ଼ ମନୋବୃତ୍ତି ପାଇଁ ସମ୍ବଲପୁର ମାଟିକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା କିଷାନ ବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ବୀରେନ୍ଦ୍ର ପ୍ରତାପ ସିଂ ଓ ସୌଭାଗ୍ୟ ହରିପାଲ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
4: सादरी और उराव भजन केर स्टेज प्रोग्राम उकरे साथ उराव शादी प्रोसेशन और नेक बजा लगिन कांटेक्ट करू जेडीएम बैंड यानी कि जाय धारा मोनको बैंड के। कांटेक्ट नंबर 7735473207। हजूर हाँ 7735473207 में।
5: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
6: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
5: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡସ୍ମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଆମର ଚାଷବାସ ଲାଗି ଯେନ୍ ଜିନିଷଟା ନିହାତି ଦରକାର ହେ ସେ ଜିନିଷମାନଙ୍କେ ଆମେ ଆମର ଚାଷବାସରେ ବ୍ୟବହାର କର୍ମା, ଆରୁ ନୂଆ ନୂଆ ଜ୍ଞାନକୌଶଳ ମାନକେ ଆମର ଚାଷବାସରେ ବ୍ୟବହାର କର୍ମା ବୋଇଲେ ଆମର ଚାଷବାସଟା ବି ସୁବିଧାତି ହେଇପାର୍ବା ଆରୁ ଆମେ ଲାଭବାନ ହେଇପାର୍ମା।
1: ବିଲକୁଲ ବିଲକୁଲ, ଆରୁ ସରକାର ତ ଆମର ବିଭିନ୍ନ ଯୋଜନା ମାନେ ବି କରିଛନ୍ ଚାଷୀ ଭାଇ ବହନ ମାନଙ୍କର ଲାଗି,
0: ହଇ ହଇ ହଇ
1: ନାଇଁ କେ, ଆରୁ ଏଥର ଯେନ୍ ଗୋଟେ କରିଛନ୍ କିଷାନ କଲ୍ୟାଣ ଭାଗ ଦୁଇ,
0: ହଇ ହଇ ହଇ,
1: ସେଥିରେ ତ ବିଭିନ୍ନ ପ୍ରକାର ସବୁ ବ୍ୟବସ୍ଥା ମାନେ କରାହେଇଛେ,
0: ହଇ ହଇ,
1: ଯେନ୍ତାକି ଚାଷୀ ଭାଇ ବହନ ମାନଙ୍କର ସୁବିଧା ହେବା, ଯେନ୍ତାକି PM କିଷାନ ବୀମା ଯୋଜନା ଗୋଟେ ବି ରହିଛେ,
0: ହଇ
1: MSP ବି ରହିଛେ, ସେଥିରେ ଚାଷୀ ଭାଇ ବହନ ମାନେ ଉଚିତ ମୂଲ୍ୟରେ ବିକ୍ରି ବଟା କରିପାରବେ ଆର୍ ଦୁଇ ପଇସା ପାଇବେ ବି,
0: ହଇ। ତାର ସାଙ୍ଗେ ରହିଲା ଆମର ବିକ୍ରୟ କେନ୍ଦ୍ର ମାନ ରହିଛେ,
1: ହଏ
0: ଆମେ ନର୍ମାଲି ଜାଣିଛୁ ଲେମ୍ପ ଅଛେ, ସେ ଲେମ୍ପ ମାନଙ୍କରେ ଆମେ ଆମର ଧାନ ହେଉ କି ତେଲ ହେଉ
1: କି ମାଣ୍ଡିଆ ହେଉ
0: ଇମାନକେ ଆମେ ସେନ ବିକା ଭଞ୍ଜା କରିଥିସୁଁ, ଆରୁ ଆମେ ଯେନ୍ ରାସାୟନିକ ସାର ମାନକେ ଦେଇକିରି ଆମେ ଯେନ୍ ଚାଷବାସ କରୁଛୁଁ ଇନ ଆମର ମାଟି ନଷ୍ଟ ହେଇଯାଉଛେ,
1: ହଏ।
0: ତ ତାର ଅଲ୍ଟରନେଟ କି ତାର ଯେନ୍ ବିକଳ୍ପ ରହିଛେ ଜୈବିକ ଚାଷ, ସେ ଜିନିଷଟାକେ ଆମେ କେନ୍ତା ପ୍ରୋତ୍ସାହିତ ହେମା ଆରୁ ସେ ଚାଷକେ କର୍ମା ବୋଇଲେ ଆମର ବନେ ରକମର ଲାଭ ହେଇପାର୍ବା। ପହିଲା ତ ଆମର ମାଟିଟା ସୁରକ୍ଷିତ ହେଇକି ରହିଲା,
1: ହଏ ହଏ,
0: ପରିବେଶ ବି ଇନ ବଞ୍ଚିଗଲା,
1: ହଏ,
0: ଆମର ବାୟୁ ପ୍ରଦୂଷିତ ହେଉଥିଲା ସେଟା ବଞ୍ଚିପାରିଲା, ମାଟି ପ୍ରଦୂଷିତ ହେଉଥିଲା ସେଟା ବି ବଞ୍ଚିଲା, ତା ସାଙ୍ଗେ ପାନ୍ ବି ପ୍ରଦୂଷିତ ଯେନ୍ ହେଉଥିଲା ସେଟା ବି ବଞ୍ଚିପାରିଲା।
1: ତାର ମାନେ ପର୍ଯ୍ୟାବରଣର ବହୁତ ଲାଭ ହେବା ନାଇ କେ,
0: ହଇ ଦଦା। ଆରୁ ଯେନ୍ ଖବର ମାନ
1: ଚାଷୀ ସମ୍ବନ୍ଧୀୟ,
0: ହଇ ହଇ ହଇ, ଆମର ରୋଗ ପୋକର କିଛି ସମସ୍ୟା ହେଉଛେ ବୋଇଲେ ସେ ସବୁ ଖବର ବି ଆମେ ପାଇପାରୁଛୁ, ତାର ସାଙ୍ଗେ ପାନ୍ ପାଗର ସୂଚନା ବି ପାଇପାରୁଛୁ ଆକ୍ତୁରିଆନୁ, ଆରୁ ବଜାର ହାଟେ କେନ୍ତା କାଣା ଦରଦାମ ରହିଛେ ସେ କଥା ବି ଆମେ ଜାଣିପାରୁଛୁ।
1: ବୋଲେ ବହୁତ କିଛି ଏ କିଷାନ କଲ୍ୟାଣ ଭାଗ ଦୁଇରେ ରହିଛେ ନେଇ କେ,
0: ହଇ, ଆରୁ ସରକାର ଏ ସବୁ ଯୋଜନା କରିଛନ୍ ଆମର ଚାଷୀର ଉନ୍ନତି କେନ୍ତା ହେଇପାର୍ବା କହିକିରି,
1: ହଏଗା।
0: ତ ଆହୁରି ବି ବନ୍ୟ ରକମର ସୁବିଧା ମାନ ରହିଛେ, ତ ଇଟା ଆମେ ଯେନ୍ ମୁଖିଆ ଯେନ୍ ରହିଛେ ଇମାନ ସବୁ ରହିଛେ ଇନ, ଯେନ୍ଥିର ଦ୍ୱାରା ଆମର ଚାଷୀମାନେ ବନେ କରି ଉପକୃତ ହେଇପାରୁଛନ୍ ଆରୁ ସେମାନେ ତାଙ୍କର ଚାଷବାସକେ ଆଗକେ ନେଇପାରୁଛନ୍।
1: ବିଲକୁଲ ବିଲକୁଲ, ହେଲେ ବିର୍ଷୁ,
0: ହଁ ଦାଦା,
1: ଏତେ ସବୁ ଯୋଜନା ଯେନ୍ କରି ଆସିଛନ୍ ବା କରୁଛନ୍ ସରକାର, ସରକାରଙ୍କର ଦେଖ 12 ବରଷ ବି ପୂର୍ତ୍ତି ହେଇଗଲାନ, ଆର୍ ଏତେ ସବୁ ସୁବିଧା ବି ସେ ଦଉଛନ୍ ନେଇକି,
0: ହଇ। ତ ଯେନ୍ ସୁବିଧାମାନ ଆମେ ସବୁ ପ୍ରାୟ ଜାଣିସାରିଲାନ,
1: ହଏ,
0: ସେ ସୁବିଧା ମାନକେ ଆମେ ମାନେ ଆମର ଚାଷବାସେ ବ୍ୟବହାର କରୁଛୁଁ, ଖାଲି ଆମର ଚାଷୀ କ୍ଷେତ୍ର ମାନେ ନାଇଁ ଅଲଗା କ୍ଷେତ୍ରରେ ବି ବନ୍ୟ ରକମର ସୁବିଧାମାନ କରାହେଇଛେ, ଯେନ୍ ସୁବିଧାଟାକେ ଆମେ ମାନେ ଉଠେଇକିରି ଆଗକେ ବଢ଼ି ପାରୁଛୁଁ।
1: ବିଲକୁଲ ବିଲକୁଲ, ହେଲେ ବିର୍ଷୁ,
0: ହଁ ଦାଦା,
1: ଦେଖ ଗା, ସରକାର ତ ବିଭିନ୍ନ ପ୍ରକାର ସାହାଯ୍ୟ କରୁଛନ୍ ଚାଷୀ ଭାଇ ବହନ ମାନଙ୍କର ଲାଗି ହଉ କି ଯେନ୍ ଛୋଟ ଛୋଟ ଯେନ୍ ବ୍ୟବସାୟୀ ମାନଙ୍କର ଲାଗି ହଉ,
0: ହଇ ହଇ ହଇ,
1: ତ ତାଙ୍କର ଯଦି ସାହାଯ୍ୟ କଥା ବା ଗୁଣ କଥା ବଖାନିମା ବୋଇଲେ ସମୟ ଇନ ଆମକୁ ଅଭାବ ହେଇଯିବା,
0: ହଇ। ତ ଯେନ୍ କାର୍ଯ୍ୟକ୍ରମର ମୁଖ୍ୟ କଥା ଆମର ଚାଷୀ ଭାଇ ବହିନ ମାନଙ୍କର କଥା ହଉ କି ଆଜ୍ଞା ମାନଙ୍କର କଥା,
1: ହଏ,
0: ଚାଲ ସେ କଥା ମାନକେ ଇହାଦେ ଶୁନମା
1: ବୋଇଲେ ଶୁଣୁତେନେ,
0: ହଇ ହଇ।
2: ଜୁହାର ଆଜ୍ଞା।
3: ଜୁହାର ଆଜ୍ଞା, ନମସ୍କାର,
2: ଆପଣଙ୍କର ନାଁ ପରିଚୟଟା ଟିକେ କହିବେ?
3: ମୋର ନାଁ ବିର୍ସା କିଣ୍ଡୋ, ଅଣ୍ଡାଲି ଜାମବାହାଲ, ଡିଷ୍ଟ ସୁନ୍ଦରଗଡ଼।
2: ତ ଆପଣ ତ ଗାଁ ଘରେ ରହୁଛନ୍, ମାନେ ଚାଷବାସ ତ ନିହାତି କରୁଥିବେ?
3: ହଁ, ଚାଷବାସ କରାହଉଛେ, ଆମର କାମ ହିଁ ଅଛି ଚାଷବାସ, ଅଜା କାଲନୁ ଚାଲି ଆସୁଛେ, ପୂର୍ବ କାଲନୁ ଚାଲି ଆସିଛେ ଚାଷ କାମଟା।
2: ହେଲେ ଚାଷବାସ କରବାର ଲାଗି କେତେ କାଏଁ ଜମି ଜାଗା ମାନେ ଅଛେ?
3: 2.5-3 ଏକର କେତେ ମୋ ଭାଗରେ ଅଛେ।
2: ଆଚ୍ଛା, ତ ଦେଖବାର୍କେ ଗଲେ ତ ବହୁତ କମ୍ ଜମି ଲାଗୁଛେ।
3: ହଁ, କମ୍ ଜମି ଲାଗୁ, ମିନିମମ୍ 5 ଏକର ହେବାର କଥା କମ୍ ସେ କମ୍।
2: ହେଲେ ଇ ଯେନ୍ 3 ଏକର ଆଖେପାଖେ ଜମି ଅଛେ କହୁଛନ୍, ସେତକିରେ ଚାଷବାସ କରୁଛନ୍ ଆରୁ ଇ ଯେନ୍ ଘର ଚଲାବାର ସମ୍ଭବ ହେଉଛେ?
3: ସମ୍ଭବ ତ ନି ହେବାର ଆଜ୍ଞା, କିନ୍ତୁ କାଏଁ କର୍ମା, ଚଲିକି ତ ପଡ଼ୁଛେ, ହେନ୍ତା ଫେର ଅଲଗା ଧନ୍ଦା ଭୂତି ବାନି କରି କରି କାମ ଚଲଉଛୁ, ଛୁଆ ପିଲାଗିରେ ଯାଉଛନ୍ କାହାର କାହାର କାମ କରିକି ଲାଗି।
2: ଆଚ୍ଛା, ହେଲେ ଆପଣଙ୍କେ ଦେଖିଲା ବେଲେ ଲାଗୁଛେ କି ବୟସ ବି ଟିକେ ହେଇଯାଇଛି, ହେଲେ ଏଖେନ୍ ଫେର କାମ କରିପାରୁଛନ୍?
3: ଏକଦମ ପୁରା କାମ କରୁଛେ, ହଲ୍ ଜୁତୁଛେ, ସବୁ କରୁଛେ, ଆମେ ଆଗ କାଳର ଖାଇଲା ଲୋକ ଅଛୁ ନା, ସେଥିଲାଗି ଏଖିନ୍ ହେଲେ ସବୁ ଫିଟ୍ ଅଛୁ ଆମେ।
2: ମାନେ ଆଗେ ଯାହା ଖାଉଥିଲେ ଇଂଲିଶରେ ଯଦି କହିମାନେ ଓରିଜିନାଲଟା ଖାଉଥିଲେ?
3: ହଁ ହଁ,
2: ଏକଦମ ଭଲ ଭଲ ଜିନିଷ ମାନେ ଖାଉଥିଲେ?
3: ବିଲକୁଲ, ସାର ଦିଆ ନି ଯାଉଥିଲା ଆଜ୍ଞା, ଆମେ ଛୋଟ ଛୋଟ ଥିଲା ବେଲେ ଜୁଆନ ହେଲା ଜାଗର ଆମେ ସାର ଦିଆ ଚାଉଲ ନେଇ ଖାଇ।
2: ହେଲେ କେନ୍ତା କେନ୍ତା ଚାଷ ମାନେ ହଉଥିଲା ସେତ୍କି ବେଲେ?
3: ସେତ୍କି ବେଲେ ଆଜ୍ଞା ଖାଲି ଗୋବର ଖତ ଚାଷ ହେଉଥିଲା, ହେତେବେଲେ ଆମର ପାଖେ ବଲଦ ରହୁଥିଲା, ଗାଈ ରହୁଥିଲା, ଆଉ କ୍ଷୀର ଖାଇକି ଲାଗି ଗାଈ ରହୁଥିଲା। ସେ ଗୋବର ଲାଗି ହେଲେ ଆମେ ଗାଈ ଗୋରୁ ରଖୁଥିଲୁ, ଛେଲି ରଖୁଥିଲୁ, ତାପରେ ପୋଡ଼ ମହିଷ ଫିର ରହୁଥିଲା ଆଜ୍ଞା, ଆଗେ
2: ସବୁ କିଛି ରହୁଥିଲା।
3: ହଁ ହଁ,
2: ଆଉ କାମ ମାନେ କେନ୍ତା କେନ୍ତା କରୁଥିଲେ? ଆଜିକାଲି ଟ୍ରାକ୍ଟର ସବୁ ସୁଖିଆ ନେଇଗଲନୁ।
3: ସେତେବେଳେ ଆଜ୍ଞା ଚାଷ ଆମର ବାର ମାସ ହେଉଥିଲା କହିଲେ ଚଲେ, ବର୍ଷା ପାଇନ ହେଲା ତାର ମାନେ ଚାଷ କଲେ ବାର ମାସ ଚାଷଟା ହଉ।

0: ସେଟା ଗୋଟେ ବରଷ ଗୋଟେ ଜମିଥି ଦେଲେ ମାନେ ଆର ବରଷ କେ ଆଉ ଗୋଟେ ଜମିଥି
1: ଆଉ ଗୋଟେ ଜମିଥି ଦିଆ ହଉଛି।
0: ଆଚ୍ଛା, ହେଲେ ଧାନ ବୁନାବୁନି କରସନ୍ କି ରୁଆ ଫେର କରସନ୍?
1: ନାଇଁ ଦେଖନ୍, ତ ବେଶୀ ବୁନା କରସୁ ଆଜ୍ଞା, ଆର କମଟା ରୂପା କରୁଛୁ। କାଇ ଯେ ଆଜିକାଲି ଲେବର ନି ମିଲବାର।
0: ଆଚ୍ଛା,
1: ଘର ଲୋକ କେ ଦୁଇ ତିନି ଜଣ ଲୋକ ଥିବେ, କେତେ କେ ରୂପା କରମୁ ଆଜ୍ଞା, ସେତେବେଳେ ଟାଇମ ପଲେଇ ଯାଇଥିବା ନେ, ହେଥିଲାଗି ଧାନଟା ବେଶୀ ବୁନା ହେଉଛେ ଆର ଆମର କମଟା ରୂପା ହେଉଛେ। ଗୋଟେ ଦୁଇଟା ପ୍ଲଟଟା ଆମେ ରୂପା କରୁଛୁ। ଦେଖନ୍ତୁ ଆଜ୍ଞା, ଆଗେ ତ ଆମେ ସବୁ ଦେଶୀ ଧାନ ସବୁ କରୁଥିଲୁ, ଏଖିନ୍ ଯା ହେଲେ କିଛି କିଛି ଦେଶୀ ଧାନ କରୁଛୁ, ଆର୍ ବାକି ସବୁ ସେ ବ୍ଲକ୍ କାର୍ଡ଼ରୁ ଯେନ୍ଟା ଦେଉଛନ୍ କି ଗଭର୍ଣ୍ଣମେଣ୍ଟ ଆଡ଼ରୁ ଯେନ୍ଟା ଦେଉଛନ୍, ହେଟା ହେଲେ ଟିକେ ବେଶୀ ଫାଇଦା ହେବା କହିକରି ଦେଉଛୁ ଆଜ୍ଞା। ଆର୍ କମ୍ ଜମିରେ ତ ଆଗେ ଭାଇ ଭାଗ୍ନି ହେଇଥିଲା ବେଲେ ଗୋଟେ ଦଶ ଏକର ଜାଗାର ଚାଷ ହେଉଥିଲା, ଆଉ ଏଖିନା ଆମେ ଦୁଇ ଏକର ତିନି ଏକର ଯଦି ଚାଷ କରମୁ ହେଲେ ତ ଖାଇ ଖେଳେନି ହେବା ଆଜ୍ଞା। ତ ଆଗେ ଦେଶୀ ଧାନ କମ୍ ହେଉଥିଲା, ଏଖିନ୍ ଆମର ସରକାର ହାଇବ୍ରିଡ୍ ଧାନ ସବୁ ହେଲା ପରେ ଆଗେ ଯେତିକି ପାଉଥିଲୁ ତାର ଟିକେ କମ୍ ପାଉଛୁ ଆଜ୍ଞା।
0: ତ ହାଇବ୍ରିଡ୍ ଧାନ ମାନେ ଚାଷବାସ କରଲା ବେଲେ କିଛି ଜିନିଷ ମାନକେ ଧ୍ୟାନ ଦେବାର ଲାଗି ପଡ଼ୁଛି କି? ବେଶୀ ସାର ଲାଗ୍ସି କି ବେଶୀ ଯତ୍ନ ଲାଗ୍ସି କି?
1: ହଁ ଆଜ୍ଞା, ମୁଇଁ ତ ମୁଇଁ ନିଜର ହିସାବରେ ମୁଇଁ ଚାଷ କରୁଛି, ସେଟା ଜୁତା ଜୁତି କରେଇ ଦେଲା ପରେ ମୁଇଁ ବୁନାବୁନି କରିଦେସି। ବୁନି ସାରିଲା ପରେ ଟିକେ ଟିକେ ଖତ ଯାହା ଦେଇଦେସୁ ବୁନ୍ଲା ବେଲେ, ତାରପରେ ଯେତେବେଳେ ବ୍ୟବସାୟ ହେଇଯିସି ତାରପରେ ପରେ ଆମେ ବେଶୀ ତ ନାଇଁ, ପଇସାର ହେଲେ ଅଭାବ ଆଜ୍ଞା, ଆମର ପାଖେ ପଇସା ତ ନିନ ନା ଯେ ଆମେ ସାର ଘିନୁ ଆରୁ ବହୁତ ଦେମୁ। ଆମେ ଯଦି ଇଆଡ଼ୁ ସିଆଡ଼ୁ ପଇସାଟା ଯୋଗାଡ଼ କରଲୁ ହେଲେ ସେ ଏକ ବସ୍ତା ୟୁରିଆ ନେଲୁ, ହେଲେ ଏକ ବସ୍ତା ଡିଏପି ନେଲୁ, ହେଟାକେ ଥୋଡ଼େ ଥୋଡ଼େ ପତଳା ପତଳା ମାରି ଦେଉଛୁ ଆଜ୍ଞା। ଆର୍ ରୂପାରେ ହେଲେ ରୂପା ଯେନ୍ଟା ରୂପୁଛୁ ସେତେବେଳେ ଦୁଇ ଥର ଦେଉଛୁ, ଆର୍ ବାକି ବୁନିଥିସୁ ଥରେ ଖାଲି ଦିଆ ହେସି।
0: ରୋଗ ବିମାର ମାନେ କିଛି ଲାଗ୍ସି କି ଧାନରେ?
1: ହଁ, ରୋଗ ବିମାର ତ ଆଜ୍ଞା ହଉଛେ
0: ଇଆଡ଼େ
1: ଆମର, ସେଟା ଆମେ ତ ବାକି କହୁଛୁ ଲାଲ ବକି ଆଉ ସଫେଦ ହେଲା, କିନ୍ତୁ ମୋର ଯେତେ ରୂପା କରିଥିଲି ଦୁଇଟା ପ୍ଲଟରେ ଛୋଟ ଛୋଟ ପ୍ଲଟ ଅଛେ, ଏଥିରେ ସଫେଦ ପୋକଟା ଲାଗିଯାଇଥିଲା, ହେଲେ ସେଥିରେ ଯେତେବେଳେ ମୁଇଁ କହିଲି ଟିକେ ୟୁରିଆ ମାରିଦେସି ତ କେନ୍ତା ସେଟା ଛାଡ଼ସି କି ନି ଛାଡ଼ସି, ତ ସେ ୟୁରିଆ ମାରିଦେଲା ପରେ ସେ କ୍ଷେତ ନେ ଆଉ ସେ ପୋକ ସବୁ ନେଇନ, ଧାନଟା ପୁରା ହାରା ଭରା ହେଇଗଲା।
0: ଲାଲବାଲା
1: ଲାଗି ତ ତାର କିଛି ଔଷଧ ନେଇନ ଆଜ୍ଞା, ସେଟା ସେ ଧାନଟା ମରି ହିଁ ଅଛେ ତାକେ। ଆଉ ଆମେ ତ ଆଉ ତାର ନିରାକରଣ ବିଷୟରେ ଏତେ କିଛି ନି ଜାଣବାର, ମୁଇଁ ଯେତେ ଦିନ ଚାଷ କରଲି ସେ ଲାଲ ବକି ଯେନେ ଧରଲା ନା ହେ ଜାଗାଟା ପୁରା ଖାଲି ହେଇଯାଉଛେ, ଧାନଟା ନି ଫୁଟେ, ଜଲି ମାନେ ଜଲି ଯାଉଛେ, କିନ୍ତୁ ହେଟା ସବୁ ଜାଗାରେ ନି ହୁଏ, କେନ୍ କେନ୍ ଜାଗାରେ ହଉଛେ ସବୁଟା।
0: ତ ଆମର ଯେନ୍ କୃଷି ଅଧିକାରୀ ମାନେ ଅଛନ୍, ସେମାନେ ସବୁ ବିଷୟରେ ନି ବତାବାର କାହିଁକି?
1: ହଁ, କେତେବେଳେ ନାଇଁ କେତେବେଳେ ଆସୁଛନ୍, ଘରଆଡ଼େ ବତଉଛନ୍ ଏନ୍ତା ଚାଷ କର ସେନ୍ତା ଚାଷ କର ଆଜ୍ଞା, ତାଙ୍କର ହିସାବ ସବୁଟାକେ ଯଦି ଆମେ ଲାଇନ୍ ଲାଇନ୍ ଧାନଟା ଲଗା କହିଲେ ଏତିକି ଏତିକି କେତେ ଆମେ କରିନି ପାରୁ ଆଜ୍ଞା। ତ ସରକାର ଆଡ଼ରୁ ଯଦି ସେ ସାର ଫାର କି ଆର କିଛି ସୁବିଧା ହେତା ହେଲେ ତ କରା ହେତା, କିନ୍ତୁ ହେଟା ନିଜକେ କର କହିଲେ ଟିକେ ଆମକେ ବେଶୀ ଅସୁବିଧା, ତ ସେମାନେ ଧାନ କ୍ଷେତ ତାକେ ଟିକେ ଲାଇନ୍ ଲାଇନ୍ ଲଗା କହୁଛନ୍, ସେଗିରେ ତାଙ୍କର ଯେନ୍ଟା କହି ଅଛି ଆଜ୍ଞା, ଆମେ ଯେତିକି ପାରୁଛୁ କରୁଛୁ, ହେ ଗୋଟେ ଦୁଇଟା ପ୍ଲଟ କେ ଆମେ ହେଲେ ସେଇ ହିସାବରେ କରିଦଉଛୁ ତାଙ୍କର କହିବାର ହିସାବରେ,
0: କିନ୍ତୁ ସବୁଟା କରବାର
1: ସବୁଟା ସମ୍ଭବ ନି ହେବାର ଆଜ୍ଞା। କାହିଁ ଯେ ଯଦି ସବୁଟା କରୁଛୁ ରୂପା ସବୁଟା କରିଲୁ ତାର ମାନେ ଆମର ବାକି କ୍ଷେତ ଗିରାକେ ସବୁ ଫେଲୁଅର୍ ହେଇଯିବ ଆଜ୍ଞା, ଧାନ ନି ହୁଏ ଖାଇକି ଲାଗି ହେଲେ ନି ହେବା, ସେଥିଲାଗି ଟାଇମଲି ସବୁଟାକେ କରିକି ଲାଗି ଚେଷ୍ଟା କରୁଛୁ।
0: ଆଚ୍ଛା, ତ ଧାନ ଚାଷ ଯାହା ବି କରସନ୍ ସେଟା ବାହାରିଲା ବାଦେ ବିକ୍ରି ବଟା ବି କରସନ୍ କି ଖାଇବାର ଲାଗି ଖାଲି ହେସି?
1: ଦେଖନ୍ତୁ ଆଜ୍ଞା, ଆମର ତ ବେଶୀ ଜାଗା ନି ହିସାବରେ ସେଇ ବିକ୍ରି ବଟା ତ ନାଇଁ କରୁ ବେଶୀ, କେତେବେଳେ ତେଲ ଘଟଲା, କେତେବେଳେ ନୁନ ଘଟଲା, କେତେବେଳେ କାଣ ଗଲା ବଜାର ଦିନ ଗଲା ତ ଏକ ବସ୍ତା ବୁହି କରି ନେଲେ ସେ ଶାଗ ସବ୍ଜି ଲାଗି ତେଲ ନୁନ ଲାଗି ବସ୍ ଏକ ବସ୍ତା ନେଇକରି ବଜାରରେ ଯିସନ୍, ଆରେ କାଁ ରେଟ୍ରେ ବିକୁଛନ୍ ହେଗିରାକେ ତ ଆମେ ନି ଜାନବାର। ଘର ଲୋକ ନେଇକରି ବିକୁଛନ୍, ତାଙ୍କର ଏକ ବସ୍ତା ନେଇଗଲେ ବଜାର ହାଟରୁ ଶହେ ଦୁଇଶହ ଯେନ୍ଟା ହେଲା ଶାଗ ସବ୍ଜି ଘିନି କରି ଆନୁଛନ୍, ହପ୍ତାକେ ଦୁଇ ଦିନ ବଜାର ଅଛେ।
0: କାଣା କାଣା ବଜାର ଅଛେ?
1: ବଜାର ଅଛେ ଦୁଇଟା ବଜାର ଅଛେ, ସେଇନେ ଆମର ଅଣ୍ଡାଲି ଏନେ ଦୁଇଟା ବଜାର ଅଛେ, ଗୋଟେ ଶନିବାର ଦିନ ଲାଗୁଛେ, ବଡ଼ ବଜାର ଅଛେ ବୁଧବାର ଦିନ।
0: ଆଚ୍ଛା ଆଚ୍ଛା,
1: ବଡ଼ ବଜାର ପ୍ରାୟ ପ୍ରାୟ ସବୁଆଡୁ ଶାଗ ସବ୍ଜି ନେଇକରି ସବୁ ପ୍ରକାର ଜିନିଷ ଆସୁଛେ, କିଣା ବିକା ହଉଛେ।
0: ହେଲେ ତାକେ ଛାଡ଼ି କରି ପନିପରିବା ମାନେ ଚାଷବାସ ହଉଛେ କି?
1: ହଁ, ଚାଷବାସ ପନିପରିବା ହଉଛେ ଆଜ୍ଞା, ମୁଇଁ ତ ଚାଷ କରୁଛେ, କେତେବେଳେ ଥୋଡ଼େ ଥୋଡ଼େ ଜାଗା ନେ ବିଲାତି ଲଗେଇ ଦେଇଛୁ ଖାଇକି ଲାଗି, ବେଶୀ ବିକିକି ଲାଗି ନା ଆଜ୍ଞା, ଆମର ତ ଜାଗା ନାହିଁ ସେ ହିସାବରେ ଖାଇକି ଲାଗି ବିଲାତି ଲଗଉଛୁ ଥୋଡ଼େ ଟିକେ।

0: ଆମର ଝୁଡ଼ଙ୍ଗା ଫୁଡ଼ଙ୍ଗା ଯେନ୍ଟା ଅଛେ ବାଇରେ ହେଟା ଲାଗୁଛେ, ତାପରେ ଏଟା ସବୁ ସରିଲା ପରେ ଆଲୁ ଆଲୁ ସରିଲା ପରେ ପିଆଜ ଲାଗୁଛେ।
1: ଆଚ୍ଛା,
0: ଏଇ ଗୋଟେ ଘର ବାହାର ସବୁ ଅଛେ, ହେ ସବୁରେ ଲାଗୁଛେ ସବୁ ଖାଇକି ଲାଗି। ସେଟା ବେଶୀ ବରଷ ବରଷ ଖାଇକି ଲାଗି ନି ହୁଏ ଆଜ୍ଞା, ହେଟା ଆମର ତିନ ମାସ ଚାରି ମାସ କିନ୍ତୁ ଚାଲି ଯାଉଛେ। ସେଟା ପିଆଜ ଟିକେ ବେଶୀ ଦିନ ଚାଲୁଛେ, ଛଅ ମାସ ଆଠ ମାସ ଚାଲି ଯାଉଛେ କି ବର୍ଷେ ହେଲେ ଚାଲି ଯାଉଛେ ଖାଇକି ଲାଗି କିନିକି ନାଇଁ ପରେ।
1: ମାନେ ସବୁଟା ଟିକେ ଟିକେ ଚଲେଇଛନ୍ ଚାଷବାସ। ଆଚ୍ଛା, ତ ସେ ଆଖେ ପାଖେ ଆଉ ଭାଇ ମାନେ ଯେନ୍ ଅଛନ୍, ସେମାନେ ଶାଗସବ୍ଜି ମାନେ ଚାଷବାସ
0: କରୁଛନ୍? ଆଜ୍ଞା, ଭାଇ ମାନେ ଅଛନ୍, ସେମାନେ ପୁରା ପ୍ଲଟ ପ୍ଲଟ ଚାଷ କରୁଛନ୍। ମାନେ ବିଲାତି ହେଲା, ଭେଣ୍ଡି ହେଲା, ଏସବୁ। କିନ୍ତୁ କେନ୍ ଟାଇମ୍ରେ ତ ସେ କୋବି ଫୋବି ହଉଛେ, ସେତେବେଳେ ଆଜ୍ଞା ସେମାନେ ଗୋଟେ ଆଶା କରିଥିସନ୍ କି ଆମେ ଦଶ ଟଙ୍କା କେଜି କମ୍ ସେ କମ୍ ବିକମୁ, ସେତେବେଳେ ଆଜ୍ଞା ସେ ଦୁଇ ଟଙ୍କା ଚାରି ଟଙ୍କା ହେଇଯିସି।
1: ଆଚ୍ଛା,
0: ତାର୍ପରେ ଏ ବରଷ ସରକାର ଆଡ଼ୁ ହରଡ଼ ଦୁଇ କେଜି ଅଢ଼େଇ କେଜି ଦେଇଥିଲେ,
1: ବିହନ ଦେଇଥିଲେ,
0: ବିହନ ଦେଇଥିଲେ। ତାପରେ ଆଉ ମାଣ୍ଡିଆ ହେଲେ ଦେଇଥିଲେ ସରକାର ଆଡ଼ରୁ, ଫ୍ରି ଅଫ୍ କଷ୍ଟ। ଆଗେ ତ ବହୁତ ମାଣ୍ଡିଆ ଖାଉଥିଲ। ଆଗେ ଆମର ଯେତେବେଳେ ଆମର ଟାଇମ୍ ଥିଲା, ଏଖେନ୍ ତ ବହୁତ ଏଜ୍ ହେଇଗଲାନେ, ଆମର ମା ବୁଆ ଗିରା ଥିଲେ ସେତେବେଳେ ସେ ମାଣ୍ଡିଆ ଆମର ଫେଭରେଟ୍, ମାନେ ବହୁତ ରୁଚି ଖାଦ୍ୟ ବନୁଥିଲା। ସେଥିରେ କେତେ ପ୍ରକାର ଅଟାର ଆମର ଯେନ୍ତା ତିଆରି ହଉଛେ, ସେତେବେଳେ ସେ ହିସାବରେ ଆମର ଖିଚିଡ଼ି ହଉଥିଲା, ଡାଲି ସଙ୍ଗେ ଖିଚିଡ଼ି ହଉଥିଲା, ତାଙ୍କର ସଙ୍ଗେ ଆମର ପାଇସ୍ ଟାଇପ୍ର ବନୁଥିଲା ମାଣ୍ଡିଆର। ଆର୍ ସେତେବେଳେ ଭାତ ସଙ୍ଗେ ହେଲେ ତାକେ ଗୋଟେ ଟାଇପ୍ର ବନଉଥିଲେ, ବହୁତ ଆଇଟମ୍ ତିଆରି ହଉଥିଲା।
1: ତ ମାଣ୍ଡିଆ ଚାଷ ଯେନ୍ କରୁଥିଲେ ଆଗରୁ, ସେଟାକେ ଖାଇକରି ଲୋକମାନେ ଭଲ ଫେର ରହୁଥିଲେ। କହିସନ୍ କି ଯେ ମାଣ୍ଡିଆ ଖାଇବା ତାର ପେଟ ବି ଥଣ୍ଡା ରହିସି, ଆରୁ ବହୁତ ପ୍ରକାର ବିମାର ମାନେ ନି ହେସି, ଯେନ୍ତାକି ରକ୍ତର ବହୁତ ଭାଇ ଭଉଣୀମାନଙ୍କର ଆଜିକାଲି କମି ଦେଖାଯାଉଛେ, ନି ରହିବାର, ସେଟା ବି ଖାଇଲେ ଭଲ ଆସି ବୋଲି କହୁଥିଲେ। ହେଲେ ଜାଣିଛନ୍ ତାର ବିଷୟରେ କିଛି?
0: ଦେଖନ୍ତୁ ଆଜ୍ଞା, ଆମେ ତ ସେ ବିଷୟରେ ଆମେ କିଛି ନି ଜାଣି, ଏଖେନ୍ ଯେତେବେଳେ ଲୋକ କହୁଛନ୍ ମାଣ୍ଡିଆ ଖାଇଲେ ଏନ୍ତା ହଉଛେ ସେନ୍ତା ହଉଛେ କହି କରି ଏଖେନ୍ କହୁଛନ୍। ଆଗରୁ ଆମେ ଆମେ ଆମର ସେତେବେଳେ ଖାଇକି ଚାଉଲ ହେଲେ ବହୁତ କମ୍ ମିଳୁଥିଲା, ମାନେ ବହୁତ କମ୍ ଖାଇକି ଲାଗି ହଉଥିଲା। ତ ଆମେ ତାର ସଙ୍ଗେ ସଙ୍ଗେ ସବୁଟା ଯେମିତି ମାଣ୍ଡିଆ ହେଲା, ତାପରେ ଆଉ କେତେ ପ୍ରକାର ଆମର ସବୁ ଜିନିଷ ହଉଥିଲା, ସେ ସବୁଟାକେ ଖାଇକି ଲାଗି ବ୍ୟବହାର କରା ହଉଥିଲା।
1: ଲୋକମାନେ
0: ଭୋକ ଲାଗି ବ୍ୟବହାର କରା ହଉଥିଲା।
1: ଲୋକମାନେ କହୁଛନ୍, ଡାକ୍ତର ମାନେ କହୁଛନ୍ କି ମାଣ୍ଡିଆ ଖାଇବାଟା ଭଲ ଆଜିକାଲି କହୁଛନ୍। ଏତିକି ବେଳେ ପୁରୁଖା ବୁଢା ମାନେ ନି ଜାଣିଥିଲେ କିଛି, ଖାଉଥିଲେ ଆରୁ ସେଟା ଦେହ ଲାଗି ଫେର ଭଲ ଥିଲା। ତାର ମାନେ ପୁରୁଖା ବେଳେ ଯାହା ଫେର ଚାଷବାସ ମାନେ ହଉଥିଲା, ସବୁ ଶରୀର ଲାଗି ଭଲ ଜିନିଷ ମାନେ ଚାଷବାସ ହଉଥିଲା ନିକେ?
0: ହଁ, ହେଥିଲାଗି ତ ଆଜ୍ଞା, ଆଜି ଆମର ଷାଠିଏ ବର୍ଷ ଉପରେ ହେଇଗଲୁ, ହେଲେ ଫେର ଆମେ ସବୁ କାମ କରିପାରୁଛୁ ନା, ହେଇ ଖାଇଥିଲୁ କହିକରି, ମାଣ୍ଡିଆ ଖାଇଥିଲୁ କହିକରି। ହଁ ହଁ, ସେତେବେଳେ କୋଲତ ହେଉଥିଲା, ବିରି ହେଉଥିଲା, ସବୁ ହେଉଥିଲା ଆଜ୍ଞା, ନିଜ ନିଜର ଖାଇକି ଲାଗି ପ୍ରତ୍ୟେକ ଘରେ ହେଇଯାଉଥିଲା। କିନ୍ତୁ ଆଜିକାଲି ତ ନେଇ ହେଇପାରବାର ଆଜ୍ଞା, ସବୁ ରୋଗ ଫୋଗ ଲାଗି ହେଇଯାଉଛେ,
1: ପଇସା ବଢ଼ିଲା ବୋଲିକି ସବୁ ଘିନି କରି ଖାଇବା,
0: ସବୁ ଘିନି କରି ଖାଇବାର ଖୋଜୁଛନ୍। ଆଗେ ପଇସା ନେଇ ଥିଲା ଆଜ୍ଞା, ଆଗେ ସବୁ ଜିନିଷ ବଦଲା ଜିନିଷ କରି ଦେଉଥିଲେ, ଆଗରୁ କାହିଁ ପଇସା ଥିଲା,
1: ନିଜର ଲାଗି ନିଜେ ଚାଷବାସ କରି,
0: ନିଜର ଲାଗି ନିଜ ଚାଷବାସ କରି ଖାଉଥିଲେ। ହେ ନୁନଟା ତେଲଟା ହେ ସବୁଟାକେ ଘିନୁଥିଲେ, ସାବୁନ ଏ ସବୁ ଯେନ୍ଟା ଦରକାରୀ ଅଛେ, ନହେଲେ ପ୍ରାୟ ଖାଇକି ଜିନିଷଟା ତ ପହଲା ଆମର ଘରେ ତ କେବେ ଘିନା ଘିନି ନି କରୁଥିଲେ।
1: ତ ହଉ ଆଜ୍ଞା, ବହୁତ ସୁନ୍ଦର ସୁନ୍ଦର କଥା ମାନେ ବତାଲେ, ଆମକେ ବହୁତ ଭଲ ଲାଗ୍ଲା, ଆଉ ଏତେ ସବୁ କଥା ବତାଇ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
0: ନମସ୍କାର
2: ଦାଦା।
3: ହଁ ବିର୍ଷୁ,
2: ଶୁଣିଲା ଇଏ ଆମର ଚାଷବାସର କଥା?
3: ହଏ ଗା, ଆରୁ ବଲ୍ ବି ଲାଗ୍ଲା।
2: ହଇ

0: ହେଲେ ଦେଖ ସୂଚନା ମାନେ ବି ଯେନ୍ ରହିଛି
1: ହଇ ହଇ
0: ସବୁଦିନ ଯେନ୍ତା ଜନାସୁଁ ସେ ବିଷୟରେ ଜନାମା
1: ହଇ। ତ ପହିଲା କରି ଯେଉଁ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନଙ୍କରେ କେନ୍ତା କାଣା ଦରଦାମ ରହିଥିଲା ସବ୍ଜି ପତ୍ର ମାନଙ୍କର ସେ କଥାକେ ଜନେଇ ଦେମା
0: ବୋଲେ ଜନେଇ ଦଉ ସେନେ
1: ହଇ ଦାଦା। ବେଲେ ବଜାର ହାଟ ନ ଆଲୁ କିଲୋ ପିଛା ରହିଥିଲା 20 ଟଙ୍କା, ପିଆଜ ରହିଥିଲା 20 ଟଙ୍କାରୁ ନେଇକିରି 25 ଟଙ୍କା, ଅଦା 120 ଟଙ୍କା, ଲେସୁନ 160 ଟଙ୍କା, ବିଲାତି ରହିଥିଲା 40 ଟଙ୍କାରୁ ନେଇକିରି 50 ଟଙ୍କା, ବାଇଗନ 30 ଟଙ୍କାରୁ ନେଇକିରି 40 ଟଙ୍କା, ଭେଣ୍ଡି ରହିଥିଲା 20 ଟଙ୍କା, ବରବଟି 20 ଟଙ୍କାରୁ ନେଇକିରି 25 ଟଙ୍କା, ପୁଟଲ 40 ଟଙ୍କାରୁ ନେଇକିରି 50 ଟଙ୍କା, କରଲା ରହିଥିଲା 30 ଟଙ୍କାରୁ ନେଇକିରି 40 ଟଙ୍କା, ମାଖନ 25 ଟଙ୍କାରୁ ନେଇକିରି 30 ଟଙ୍କା, କଞ୍ଚା କଦେଲ 40 ଟଙ୍କାରୁ ନେଇକିରି 50 ଟଙ୍କା, ଗାଜର ଆରୁ ବିଟ ରହିଥିଲା 40 ଟଙ୍କାରୁ ନେଇକିରି 50 ଟଙ୍କା, ସିମଲା ମିର୍ଚା 60 ଟଙ୍କା, ଲାଉଗୁଟାକେ 15 ଟଙ୍କାରୁ ନେଇକିରି 20 ଟଙ୍କା, କଞ୍ଚା ମିର୍ଚା 80 ଟଙ୍କା, ପପିତା ରହିଥିଲା 20 ଟଙ୍କାରୁ ନେଇକିରି 25 ଟଙ୍କା, କୁନ୍ଦୁରୁ 40 ଟଙ୍କା, ବନ୍ଧାକୋବି 25 ଟଙ୍କାରୁ ନେଇକିରି 30 ଟଙ୍କା, ଫୁଲକୋବି 40 ଟଙ୍କା, ସାରୁ 50 ଟଙ୍କା, ଆରୁ କାଙ୍କେର ରହିଥିଲା 25 ଟଙ୍କାରୁ ନେଇକିରି 30 ଟଙ୍କା।
0: ବିଶୁ
1: ହଁ ଦାଦା,
0: ବଜାର ହାଟର ଦରଦାମ କଥା ତ କହିଲା ବୋଇଲେ ଯେଉଁ ପାଣିପାଗ ସୂଚନା ବିଷୟରେ ବି ଜନାମା
1: ହଇ ଜନେଇ ଦଉ। ବେଲେ ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଠାନୁ ଯେନ୍ ସୂଚନା ମିଳିଛେ ସେ ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 8 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା ଏଇଟା ଘଣ୍ଟା ପ୍ରତି 5 କିଲୋମିଟର ଦେଇକିରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 38 ଡିଗ୍ରୀ ଆରୁ ସବୁନୁ କମ୍ 24 ଡିଗ୍ରୀ ସେଲସିୟସ୍ ରହିପାରେ। ସେ ବାଗିର ଆର୍ଦ୍ରତାଟା ସବୁନୁ ଏତକା 64% ଆରୁ ସବୁନୁ କମ୍ 17% ରହିବା ବୋଲିକିରି ସୂଚନାଟା ରହିଛେ।
0: ବିଶୁ
1: ହଁ ଦାଦା,
0: ସବୁ ସୂଚନା ମାନେ ବି ତ କହିଲା
1: ହଇ ହଇ
0: ଆରୁ ଚାଷବାସର କଥା ବି ଶୁଣିଲା
1: ହଇ
0: ବୋଲେ ସମୟ ହେଲା ନଗା ବଠେକି ସରାବାର
1: ହଇ। ତ ସବୁଦିନର ଭଳିଆ ଆମର ଚାଷୀ ଭାଇ ବହିନମାନଙ୍କୁ ଆମର ଠିକଣାଟା ଜନେଇଦେମା ଯେ ଠିକଣା କିଏ ପାଇକିରି ଆମର ଏଇ କାର୍ଯ୍ୟକ୍ରମ ବିଷୟ ମତାମତ ରଖିପାରମେ। ତା ସାଙ୍ଗେ ନିଜର ଗାଁ ଘରେ ହଉ କି ନିଜର ଚାଷବାସ କ୍ଷେତ୍ରରେ କାଣା ସବୁ ଉନ୍ନତି ହେଲାନ ଇ କଥାମାନଙ୍କୁ ବି ଲେଖିକିରି ଇ ଠିକଣାଥି ଚିଠି ଲେଖମେ।
0: ବୋଲେ ଆମକୁ ଚିଠି ଲେଖବା ଠିକଣା ହଉଛେ
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
0: ବୋଇଲେ ଚାଷୀ ଭାଇ ବହିନମାନେ ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ

0: ଭାରତ ସରକାରଙ୍କର ତରଫରୁ ପ୍ରସାରଣ କରାଯାଏସି।
1: ହୋଇ ହୋଇ ତ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ସମାରୁଦତା ଆଉ ବିଶୁ ଭାଇକେ ଇ କିଷାନବାଣୀ କାର୍ଯ୍ୟକ୍ରମ ନ ବିଦାୟ ଦଉନ୍।
0: ଜୁହାର।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ଆଜିର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡିଓ ସାଥୀ ମମତାଞ୍ଜଳି। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଆଜିର କାର୍ଯ୍ୟକ୍ରମରେ କେଉଁ କେଉଁ ଶ୍ରୋତାବନ୍ଧୁମାନେ ସେମାନଙ୍କର ପସନ୍ଦର ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ତେବେ ନେଇଯିବା ପ୍ରଥମ କଲ୍ଟି। ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ରାଉରକେଲା ମ୍ୟାଡମ୍, ନମସ୍କାର। ମୁଁ ଜିଲ୍ଲା ସିମଡେଗା ପଞ୍ଚାୟତ ବମ୍ବାକେରା ପାହାଜର ଥାନା ଗଡ଼ାଖୋଲେରୁ ମନୋଜଲଗିନ କହୁଥିଲି, ଝାଡ଼ଖଣ୍ଡରୁ।
0: ଆଜ୍ଞା, ତ କଣ କରନ୍ତି ଆପଣ?
1: କିଛି ନାହିଁ ମ୍ୟାଡମ୍, ଏବେ ତ ଆଉ ତିନି ଚାରି ଦିନ ପରେ ଧାନ ବୁଣା ହେବ। ଆଜି ଯଦି ବର୍ଷା ହେଇଥାନ୍ତା ଟିକେ ହେଲେ ଭଲ ହୁଅନ୍ତା, ସେ ବର୍ଷା ବି ହଉନି ମ୍ୟାଡମ୍।
0: ତ ସେପଟେ ଗରମ କେମିତି ହଉଛି?
1: ଗରମ କୁହନ୍ତୁ ନାହିଁ, ପୁରା ବହୁତ ଗରମ।
0: କୁହନ୍ତୁ ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
1: ଦେଇଦେବେ ସାଙ୍ଗ ମାନଙ୍କ ନାମ ନେବା ପାଇଁ ଚାହୁଁଛି।
0: ହଁ କୁହନ୍ତୁ।
1: ପ୍ରଥମ ତ ଆପଣଙ୍କୁ ଡେଡିକେଟ୍ କରିବି, ତାପରେ ରାଉରକେଲା ରହନ୍ତି ସୁତ୍ରା ବଡ଼ାଇକ, ବାଲକେଶ୍ୱର ବଡ଼ାଇକ, ଆଉ ଜଲଦାର ଜଣା ରହନ୍ତି କ୍ରିଶନ ସାହେବ, ତାଙ୍କୁ ଡେଡିକେଟ୍ କରିଦେବେ ଆଉ।
0: ଠିକ ଅଛି, ଆପଣଙ୍କ ସମସ୍ତ ସାଙ୍ଗମାନଙ୍କୁ ଆପଣଙ୍କ ପସନ୍ଦର ଗୀତଟି ଶୁଣେଇ ଦେଉଛି। ଆମ କାର୍ଯ୍ୟକ୍ରମକୁ ଏମିତି ଫୋନ୍ କରିଥାନ୍ତୁ।

0: ହ୍ୟାଲୋ ରାଉରକେଲା,
1: ହଁ ନାଇଁ ନମସ୍କାର,
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମପୋଷ ମନ୍ଦିର ବାୟବ୍ୟପୁର ଜିଲ୍ଲା ବରଗଡ଼ରୁ। ନାନୀ ନାନୀ କେନ୍ତା ଅଛ?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ଏକଦମ ମସ୍ତ, ଏକଦମ ଫାଷ୍ଟ କ୍ଲାସ, ଏକଦମ ବିନ୍ଦାସ ଅଛି। ନାନୀ
0: ଆଚ୍ଛା, ଗରମ କେମିତି ହେଉଛି ସେପଟେ?
1: ହଁ, ଖରାର ତାପମାତ୍ରା ଟିକେ କରିଛେ ନାଇଁ, ବାକି ଏବେ ଟିକେ ଖରାରୁ କାଣା ହଉଛି, ଗୁଲୁଗୁଲିଆ ପାଗ ଦଉଛି ଟିକେ ଅସହ୍ୟ ହେଇ।
0: ଆଚ୍ଛା, ଆଉ ରଜ ପର୍ବ ପାଇଁ ଆପଣ ସେପଟେ ପାଳନ କରନ୍ତି ରଜ ପର୍ବ?
1: ରଜ ପର୍ବ ତ ନାନୀ ଆମର ଏଇ ସାଇଡ଼ରେ ପାଳନ ନି ହୁଏ, ବାକି ଯେନ୍ 3 ଦିନ ରଜ ସଂକ୍ରାନ୍ତି, ଏଇଟା ଯେନ୍ 3 ଦିନ ତା ପ୍ରଥମ ରଜ ଆଉ ସଂକ୍ରାନ୍ତି ଆଉ ଯେନ୍ ତୃତୀୟ, ଏଇଟା ପାଳନ କରୁଛୁ ନାନୀ। ଆଉ କମ୍ ବେଶୀ ଆଗରେ ଟିକେ ଏନ୍ତା ଆସି ପାଳନ କରୁଛୁ, ବାକି ଏନ୍ତା ଟିକେ ତାମାନେ ଉତ୍ସାହିତ ପର୍ବ ହିସାବରେ ଟିକେ ନାଇଁ ହୁଏ।
0: ଆଚ୍ଛା ଆଚ୍ଛା,
1: ବିଶେଷ କରି ଏଇଟା ପୂର୍ବ ଓଡ଼ିଶାରେ ହୁଏ ନାନୀ।
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
1: ଆଜି ମୋତେ ଶୁଣେଇ ଦେବେ ନାନୀ, ହିନ୍ଦୀ ଚଳଚ୍ଚିତ୍ର ଦିୱାନା ର ସୋଚେଙ୍ଗେ ପ୍ୟାର ତୁମେ କହିଁ ସେ କହିଁ ଗୀତଟା ନୁହଁ, ଯେ ଗୀତଟା ଟିକେ ଡେଡିକେଟ କରମା ଯେ ନାନୀ।
0: ଆଜ୍ଞା ଆଜ୍ଞା, କୁହନ୍ତୁ।
1: ଆଜି ଗୀତଟା ପ୍ରଥମେ ସ୍ପେଶାଲ ଡେଡିକେଟ ଆପଣଙ୍କୁ ହେ।
0: ଆଜ୍ଞା, ଧନ୍ୟବାଦ।
1: ଆଉ ଆମର ରାଉରକେଲା ଯେନ୍ ଶ୍ରୋତା ମାନେ ହେଲେ ହରେଶ କୁମାର ବରୁଆ, ଯଶନ୍ତ ଭାଇ ଘୋଷ, ଚୈତନ୍ୟ ପଟେଲ, ପରମସାନି ସାହୁ, ବଣାଇଗଡ଼ କେନ୍ଦ୍ରିକଳାର ଅଶୋକ ପତି, ନାରାୟଣ ମିହିର, ନାରାୟଣ ପ୍ରଧାନ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଭଦ୍ରଚରଣ ହୁଏ, ରାଧାକାନ୍ତ ହୁଏ, ଗୋବିନ୍ଦ ମିହିର, ଲିଙ୍ଗରାଜ ମିହିର, ସତ୍ୟମୟ, ରବୀନ୍ଦ୍ରନାଥ ମିହିର, ଆଉ ଆମର ଚିତ୍ରକାନ୍ ସବର, ନାଗୁ ପାତ୍ର, ଲକ୍ଷ୍ମୀନାରାୟଣ ବାଗ, ମନୋଜ କୁମାର ପଟେଲ, ଶ୍ୟାମାସାଗର ସାହୁ, ସ୍ୱର୍ଣ୍ଣ ପ୍ରଭାକର, ଶିକ୍ଷା ଉପ ସ୍ମୃତି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଉପେନ୍ଦ୍ର ସୁନା, ପଞ୍ଜାନନ୍ଦ ପଞ୍ଜିହା, ଆଉ ଯେତିକି ଆମର ରାଉରକେଲା ଶୁଣୁଥିବା ସବୁ ଶ୍ରୋତାଙ୍କୁ ମାନେ
0: ବହୁତ ବହୁତ ଧନ୍ୟବାଦ ଆମକୁ ଡେଡିକେଟ୍ କରିଥିବାରୁ। ନିଶ୍ଚିତ ଭାବରେ ଦିୱାନା ଫିଲ୍ମର ଗୀତଟି ଆପଣଙ୍କର ସମସ୍ତ ସାଙ୍ଗମାନଙ୍କୁ ଶୁଣେଇ ଦେଉଛି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା,
1: ନମସ୍କାର ଆଜ୍ଞା।
0: ନମସ୍କାର, କିଏ କହୁଛନ୍ତି?
1: ଉପେନ୍ଦ୍ର ସୁନା, ଆଖିପୁଟ, ବରଗଡ଼ ଆଜ୍ଞା।
0: ଆଜ୍ଞା, ବରଗଡ଼ର କେମିତି ଅଛି ପାଗ? କେମିତି ଅଛି
1: ପାଗ? ଆଜି ତ ଭଲ ଅଛି ଆଜ୍ଞା,
0: ଆଜ୍ଞା,
1: କିନ୍ତୁ ଗତ କାଲି ଆଜ୍ଞା ସକାଳର 4 ବଜେରୁ ବହୁତ ବର୍ଷା ହେଲା, ଧୋକା ହେଲା ଆଜ୍ଞା।
0: ତ ଗରମ ଟିକେ କମି ଯାଇଥିବ?
1: ବୁଲବୁଲି ହଉଛି ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ଖରା
0: ଆପଣଙ୍କ
1: ନାଇଁ ହବାର, କିନ୍ତୁ ବୁଲବୁଲି ହଉଛି ଆଜ୍ଞା।
0: କଣ କରନ୍ତି ଆପଣ? ଆଚ୍ଛା, ତ କଣ ଏବେ କଣ ଲଗେଇବେ ବୋଲି ପ୍ରସ୍ତୁତି ଚାଲିଛି?
1: ଧାନ ଲଗେଇଥିଲି ଆଜ୍ଞା, ଧାନ ଜଷ୍ଟ କାଟିଛେ। ଆଉ ଫେର ତାମାନେ କଲା ପକାବାର ଅଛି ମାନେ ନେକ୍ସଟ 20 ତାରିଖ ପରେ।
0: ଆଚ୍ଛା, ଆଉ କୁହନ୍ତୁ ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
1: ଆଜି ଗୀତ ଶୁଣମା ଆଜ୍ଞା, ଚିଠି ଆଇ ହେ ବତାଂତେ, ଚିଠି ଆଇ ହେ ବଡେ ଦିନୁ କେ ବାଦ, ବୁଲି ବୁଲି ଗୀତ ଅଛି।
0: ଏଇଟା ନାମ ଫିଲ୍ମର?
1: ମୁରଲୀ ମେହର, ଆଉ ସେବାରାମ ମେହର, ପରେଶ ପରୁଆ, ଚରଣୀସେନ ନାୟକ, ଏନ୍ତା କରି ଆମେ ବହୁତ ଶ୍ରୋତା ଅଛନ୍ ଆଜ୍ଞା ସମସ୍ତଙ୍କୁ ଆଜ୍ଞା ଏଇଟା ଡେଡିକେଟ।
0: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମକୁ ଫୋନ କରିଥିବାରୁ। ଶୁଣି ଦେଉଛି ଆପଣଙ୍କ ପସନ୍ଦର ନାମ ଫିଲ୍ମର ଏଇ ଗୀତଟି।

0: ହ୍ୟାଲୋ ରାଉରକେଲା।
1: ନମସ୍କାର ମ୍ୟାଡମ୍,
0: ନମସ୍କାର, କିଏ କହୁଛନ୍ତି? ଆଜ୍ଞା, କେମିତି ଅଛନ୍ତି? ମୁଁ ବି ଭଲ ଅଛି। ଆଉ ସୁନ୍ଦରଗଡ଼ରେ କେମିତି ଖରା ହଉଛି? ତ ବର୍ଷା ହେଇନି ଏ ଭିତରେ? କୁହନ୍ତୁ, ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
1: ଆଜି ଆପଣଙ୍କ ପସନ୍ଦ ଗୀତ ଦିଦି ଦେବେ। ଆପଣଙ୍କୁ ଦିଦି କିଏ କରୁଛି?
0: ଠିକ ଅଛି, ମୋ ପସନ୍ଦର ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦେବି, ଆଉ ସମସ୍ତ ଆପଣଙ୍କର ସାଙ୍ଗମାନଙ୍କ ପାଇଁ ମଧ୍ୟ ଶୁଣେଇ ଦେବି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ଅପା ନମସ୍କାର,
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ କେମିତି ଅଛନ୍ତି?
1: ହଁ ମୁଁ ଭଲ ଅଛି ଅପା। ଆଉ ସେମିତି ତ ଖରା ବହୁତ ହଉଛି, ଗରମ ବହୁତ ହଉଛି, ଆଉ ସେମିତି ଭଲ ଅଛି ଅପା।
0: ଆଚ୍ଛା, ଆଉ କୁହନ୍ତୁ ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
1: ଆଜି ଗୀତ ଶୁଣିବା ବାଜିଗର ଗୋଟେ ଗୀତ ଶୁଣିବା।
0: ଆଚ୍ଛା
1: ଆଗେ କାଲି କାଲି ଆଗେ ହିନ୍ଦୀ ଦେଶୀ ଚାଲ
0: ଆଚ୍ଛା,
1: ଅଛି ବୋଲେ ଦେଇଦେବ।
0: ହଁ ନିଶ୍ଚୟ ନିଶ୍ଚୟ, ଠିକ ଅଛି। ବହୁତ ଖୁସି ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇ। ଶୁଣି ଦେଉଛି ଆପଣଙ୍କ ପସନ୍ଦର ବାଜିଗର ଫିଲ୍ମର ଗୀତଟି।

ଶେଷ ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛି, ଆମର ଏହି ହେଲୋ ରାଉରକେଲା କାର୍ଯ୍ୟକ୍ରମ ରେକର୍ଡିଂ କରାଯାଏ ପ୍ରତ୍ୟେକ ଗୁରୁବାର ଦିନ 10:30 ରୁ ଦିନ 11:30 ପର୍ଯ୍ୟନ୍ତ। ତେବେ ଏହି ସମୟ ମଧ୍ୟରେ ଆମକୁ ଫୋନ୍ କରନ୍ତୁ ଆଉ କୁହନ୍ତୁ ଆପଣମାନଙ୍କ ପସନ୍ଦର ଗୀତ। ଆମର ଫୋନ୍ ନମ୍ବର ହେଲା 0661247054। ଆପଣମାନଙ୍କୁ ଆମର ଏହି ହେଲୋ ରାଉରକେଲା କାର୍ଯ୍ୟକ୍ରମ କେମିତି ଲାଗୁଛି ମତାମତ ନିଶ୍ଚୟ ଦେବେ। ମତାମତ ଲେଖିବାର ଠିକଣା ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଆଜି ପାଇଁ ମମତାଞ୍ଜଳିକୁ ଦିଅନ୍ତୁ ବିଦାୟ। ନମସ୍କାର।

ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ଲୋକଗୀତରେ ଖଞ୍ଜଣୀ ଭଜନ। ପରିବେଷଣ କରିଛନ୍ତି ବିଶେଶ୍ୱର ସା ଏବଂ ସାଥୀମାନେ।

ଶ୍ରୋତାବନ୍ଧୁ, ଲୋକଗୀତରେ ଶୁଣିଲେ ଖଞ୍ଜଣି ଭଜନ ପରିବେଷଣ କଲେ ବିଶେଶ୍ୱର ସା ଏବଂ ସାଥୀମାନେ। ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ରୂପକ ଯୁଗେ ଯୁଗେ ବଂଶୀ। ରଚନା, ବର୍ଣ୍ଣନା ଓ ପ୍ରଯୋଜନା ରଘୁନନ୍ଦନ ଲାକ୍ରା।

ମୁଁ ବଂଶୀ, ମୋର ଜନ୍ମଜାତକ ମୁଁ ଜାଣିନା, କେବଳ ଏତିକି ଜାଣେ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ସାଥୀ ଥିଲେ, ଯେଉଁଥିପାଇଁ ଗୋପୀମାନେ ମୋତେ ବାରମ୍ବାର ଈର୍ଷା କରୁଥିଲେ। ତଥାପି ଏବେ ଯାଏ ସୁମଧୁର ସ୍ୱର ପ୍ରଦାନ କରି ସମସ୍ତଙ୍କ ମନ ଜିଣିପାରିଛି। ଖାଲି ସେତିକି ନୁହେଁ, ବିରହ ଯନ୍ତ୍ରଣାରେ ଜର୍ଜରିତ ହୃଦୟକୁ ଥରାଇ ଦିଏ। ସେଥିପାଇଁ ତ ପ୍ରେମ ପାଗଳିନୀ ଶ୍ରୀରାଧା ଲଜ୍ଜା ସଙ୍କୋଚର ପାଚେରୀ ଡେଇଁ ଛୁଟି ଯାଉଥିଲେ ଶ୍ରୀକୃଷ୍ଣଙ୍କ ପାଖକୁ। ବଂଶୀର

ବାଉଁଶରେ ତିଆରି ହୋଇଥିବାରୁ ମୋତେ ବଂଶୀ କହନ୍ତି। ତା ଛଡ଼ା ପଶୁ ପକ୍ଷୀ ସକଳ ପ୍ରାଣୀଙ୍କୁ ବଶୀଭୂତ କରିପାରୁଥିବାରୁ ମଧ୍ୟ ମୋ ନାମ ବଂଶୀ। ମୋର ଗଠନଶୈଳୀ ଅତ୍ୟନ୍ତ ସରଳ, ସ୍ୱର ମଧ୍ୟ ସୁମଧୁର ଏବଂ ହୃଦୟ।

0: ଅନେକ ଜାଣିବାର କଥା। ତ ଜାଣିବା ହେଉ, ବରିଷ୍ଠ କଣ୍ଠଶିଳ୍ପୀ ଭାସ୍କର ପୁହାଣ,
1: ଆଜକୁ ପ୍ରାୟ 43,000 ବର୍ଷ ପୂର୍ବେ ଡ୍ୟୁଜେ ବେବ୍ ସ୍ଲୋଭାନିଆ ରାଜ୍ୟର ବଂଶୀ ବାଦନ ହେଉଥିବା ଚର୍ଚ୍ଚାକୁ ଆସିଲା, ଏବଂ ଏକଥା ପୁଣି 2008 ମସିହାରେ ବିବାଦିତ ବିଷୟ ହୋଇଗଲା। ତାପରେ ଯେଉଁମାନେ ଶାସ୍ତ୍ରୀୟ ସଙ୍ଗୀତ ଏବଂ ପ୍ରକୃତି ପ୍ରେମୀ ସେମାନେ ଗୋଟେ ନିଷ୍କାସନରେ ପହଞ୍ଚିଲେ, ବଂଶୀ ବୋଧେ ଜର୍ମାନୀର ଓଲ୍ମ ଉପତ୍ୟକାରେ ପ୍ରାୟ 35,000 ବର୍ଷ ପୂର୍ବେ ତାକୁ ପ୍ରଚଳିତ କରାହୋଇଥିଲା, ବଂଶୀର ଜନ୍ମ ସେବେଠାରୁ। ତେବେ ଇଏ ତ ହେଲା ପାଶ୍ଚାତ୍ୟ ଦେଶର କଥା, ଭାରତରେ ବଂଶୀ କିନ୍ତୁ କେବେ ସଠିକ୍ ପ୍ରଚଳିତ ହେଲା ତାହା କହିବା ବହୁତ କଷ୍ଟକର। ଦ୍ୱାପର ଯୁଗରୁ ବଂଶୀ ଆମ ପୁରାଣ ସହିତ ଜଡ଼ିତ ହୋଇଗଲା। ଶ୍ରୀକୃଷ୍ଣଙ୍କ ହାତରେ ଯେତେବେଳେ ବଂଶୀ ଥିଲା ବୋଲି ପ୍ରମାଣିତ ହେଲା, ଏବଂ ବଂଶୀର ବାଦନ ହୁଏତ ସେବେଠାରୁ ବେଶୀ ଭାରତବର୍ଷରେ ପ୍ରଚଳିତ ହେଲା ବୋଲି ଧରାଇ ନିଆଯାଇପାରେ। ବଂଶୀ ଆମ ଧର୍ମ ସହିତ ଜଡ଼ିତ, ଯେଭଳି ଶ୍ରୀକୃଷ୍ଣ ହିନ୍ଦୁ ଧର୍ମର ପ୍ରାଣକେନ୍ଦ୍ର, ଭାରତୀୟ ସଭ୍ୟତା, ଭାରତର ସମାଜରେ ଶ୍ରୀକୃଷ୍ଣଙ୍କୁ ସବୁଠୁ ବିଚକ୍ଷଣ, ବୁଦ୍ଧିମାନ ଏବଂ ବିଚାରମତ ରାଜା ହିସାବରେ, ଭଗବାନ ହିସାବରେ ବିବେଚନା କରାଯାଏ, ହୁଏତ ବଂଶୀ ତାଙ୍କ ବିଚାର, ତାଙ୍କର ସୂକ୍ଷ୍ମ ବୁଦ୍ଧିକୁ ହୁଏତ ପ୍ରଭାବିତ କରୁଥିଲା, ଏବଂ ସେବେଠାରୁ ଆମ ସମାଜରେ ବଂଶୀକୁ ଦେବତାଙ୍କର ଯନ୍ତ୍ର ହିସାବରେ ଆମେ ପୂଜା କରିଆସୁ।
0: ବଂଶୀବାଦକ ନରେନ୍ଦ୍ର କୁମାର ନାୟକ କହନ୍ତି,
2: ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବଂଶୀ ବଜାଉଥିଲେ, କେତେବେଳେ ଏବଂ କାହାଠାରୁ ବଂଶୀ ପାଇଲେ ସେ ବିଷୟରେ କିଛି ନିର୍ଦ୍ଦିଷ୍ଟ ବୋଧ ହୁଏ ନାହିଁ, କିନ୍ତୁ ମତ ହୁଏ ଯେ ବ୍ରହ୍ମା ଦେବଗଣକୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯଜ୍ଞ କରିଥିଲେ। ସେ ଯଜ୍ଞ ଶେଷରେ ସେଇ ଯଜ୍ଞକୁଣ୍ଡରେ ଏକ ବାଉଁଶ ଗଛ ସୃଷ୍ଟି ହେଲା, ସେଇ ବାଉଁଶରୁ ବଂଶୀଟି ତିଆରି ହୋଇଛି ବୋଲି ଅଛି। ଏଇଟା
0: ରସାମୃତ ସିନ୍ଧୁ ଗ୍ରନ୍ଥ ଅନୁସାରେ ବଂଶୀ ତିନି ପ୍ରକାରର, ବେଣୁ, ମୁରଲୀ, ବଂଶୀ।
2: ସାଧାରଣତଃ ବଂଶୀ ଆମ ଭାରତ ବର୍ଷରେ ତିନି ପ୍ରକାରର ଦେଖାଯାଏ, ସେମାନଙ୍କୁ କେହି କେହି ବେଣୁ, କେହି କେହି ମୁରଲୀ, ଆଉ କେହି କେହି ବଂଶୀ ବୋଲି କହନ୍ତି। ବଂଶୀ ବଜାଇବାର ଶୈଳୀ କିଛି ଲୋକ ସିଧା କରିକି ବଜାନ୍ତି, ଯେମିତି କ୍ଲାରିନେଟ୍ ବଜାଯାଏ, ଆଉ ମ୍ୟାକ୍ସିମମ୍ ଲୋକ ବଜାନ୍ତି ଆଡ଼ ବଂଶୀ ଯାକ କୁହନ୍ତି। ଗୋଟିଏ ହୋଲ୍ଟା ଓଠ ପାଖରେ ରହିବ, ବାକି ଛଅଟି ହୋଲ୍ରେ, ଛଅଟି ରନ୍ଧ୍ରରେ ଆମର ଦୁଇ ହାତର ତିନି ତିନିଟି ଅଙ୍ଗୁଳି ରହିବ, ସେହି ହିସାବରେ ବଂଶୀ ବାଦନ ହୁଏ। ଆଉ ବାଉଁଶରେ ଯେଉଁଟା ତିଆରି ହୁଏ, ତା'ର ଯେଉଁ ଶବ୍ଦ, ତା'ର ଯେଉଁ ସ୍ୱରଟା ଯେତେ ମଧୁର, ବାକି ଆଜିକାଲି ତ ମେଟାଲରେ ବି ବାହାରୁଛି, ପ୍ଲାଷ୍ଟିକରେ ବି ତିଆରି ହେଉଛି, କିନ୍ତୁ ସେତେ ସେହି ହିସାବରେ ହେଇପାରୁନି। ବାଉଁଶର ବଂଶୀ ଆଉ ମେଟାଲ ବଂଶୀ ଭିତରେ ବହୁତ ଡିଫରେନ୍ସ ଅଛି। ଆଦିବାସୀ ଜନଜାତିର ଲୋକମାନେ ସିଧା ବଂଶୀ ବ୍ୟବହାର କରନ୍ତି, ଆସାମ, ଓଡ଼ିଶା, ମେଘାଳୟ, ମିଜୋରାମ, ଉତ୍ତରପ୍ରଦେଶରେ ବି କିଛି କିଛି ଅଞ୍ଚଳରେ ସେମିତି ବଜାନ୍ତି, ଯେଉଁଗୁଡ଼ାକ କ୍ଲାସିକାଲ ବା ଶାସ୍ତ୍ରୀୟ ମାନ୍ୟତା ପାଇନାହିଁ। କିନ୍ତୁ ବିଶେଷ କରି ଭାରତବର୍ଷରେ ଫୋକ୍ ମ୍ୟୁଜିକ୍ ସହିତ ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀବାଦନ ଆଡ଼ ବଂଶରେ ହିଁ ହୋଇଥାଏ। ଛଅଟି ଯାକ ହୋଲ୍ ବନ୍ଦ କରିକି ଫୁଙ୍କିଦେଲେ ମନ୍ଦ୍ର ସପ୍ତକର ପା ବା ପଞ୍ଚମ ବାହାରିବ, ସେଇ ଆଡ଼ୁ ଗୋଟିଏ ଆଙ୍ଗୁଳି ଉଠାଇଦେଲେ ଧା ବାହାରିବ, ତାପରେ ଆଙ୍ଗୁଳି ଉଠିଲେ ନି ବାହାରିବ, ଆଉ ତିନିଟି ଯାଙ୍କ ଆଙ୍ଗୁଳି ଉଠାଇଦେଲେ ସା ବାହାରିବ। ତେଣୁ ସା ଠାରୁ ଷ୍ଟାର୍ଟ କଲେ ସା, ତାପରେ ଗୋଟିଏ ଆଙ୍ଗୁଳି ଉଠିଲେ ରେ, ତାପରେ ଗୋଟିଏ ଆଙ୍ଗୁଳି ଉଠିଲେ ଗା, ଲାଷ୍ଟ ଯେଉଁ ସ୍ୱରଟା ଅଛି, ହୋଲ୍ଟା ଅଛି, ତା'ର ହାଫ୍ରୁ ଟିକିଏ କମ୍ କଲେ ସୁଧ ମଧ୍ୟମ ବା ମା ବାହାରିବ, ତାପରେ ପୁରା ବନ୍ଦ କରିକି ଜୋର ବଜାଇଲେ, ଟିକିଏ ବଳ ପ୍ରୟୋଗ କଲେ ମଧ୍ୟ ସପ୍ତକର ପଞ୍ଚମ ବା ପା ଆସିବ, ତାପରେ ସେହି ହିସାବରେ ଧା, ସୁଧନି, ସା, ରେ, ଗା, ମା, ପା ପର୍ଯ୍ୟନ୍ତ ଯିବ। ଯେହେତୁ ସପ୍ତକ ତିନୋଟି ସଙ୍ଗୀତରେ ଅଛି, ସବୁଯାକ ନୋଟ୍ ଆମେ ଫ୍ଲୁଟ୍ରେ ପାଉନାହୁଁ, ମନ୍ଦ୍ର ସପ୍ତକରେ ଆମେ ପାଉଛୁ ତିନୋଟି, ମଧ୍ୟ ସପ୍ତକରେ ସମ୍ପୂର୍ଣ୍ଣ ନୋଟ୍ ଆମେ ପାଉଛୁ, ତାର ସପ୍ତକରେ ସା, ରେ, ଗା, ମା, ପା ପର୍ଯ୍ୟନ୍ତ ଆମେ ପାଉଛୁ। ବର୍ତ୍ତମାନ କିଛି କିଛି ବଂଶୀବାଦକ ସେଇ ଛଅଟି ହୋଲ୍ ବ୍ୟତୀତ ଆଉ ଗୋଟିଏ ଲାଷ୍ଟ ଆଡ଼କୁ ଗୋଟିଏ ଛୋଟିଆ ହୋଲ୍ କରିକି ତୀବ୍ର ମଧ୍ୟମର ପ୍ରୟୋଗ କରୁଛନ୍ତି। ବିଭିନ୍ନ ସ୍କେଲରେ ବଂଶୀ ଥାଏ, ଯେମିତି ବି ଫ୍ଲାଟ୍, ବି ନ୍ୟାଚୁରାଲ, ସି ସି ସାର୍ପ, ଡି ଡି ସାର୍ପ, ଇ ଏଫ୍ ଏଫ୍ ସାର୍ପ, ତାର ତିନି ପ୍ରକାର ଅଛି। ଗୋଟିଏ ଅତି ପିଚ୍ରେ ବାଜିବ, ଅତି ଛୋଟ ବଂଶୀ, ମିଡ଼ିୟମ୍ରେ ଅଛି, ବହୁତ ବଡ଼ ବଡ଼ ଅଛି, ଯେଉଁଗୁଡ଼ାକ ବେସ୍ ଫ୍ଲୁଟ୍ ଯାହାକୁ କୁହନ୍ତି, ଗମ୍ଭୀର ସ୍ୱର, ମିଡ଼ିୟମ୍ର ଟିକେ ମଧ୍ୟମ ଧରଣ ସ୍ୱର, ଅତି ପିଚ୍ରେ ଚାହିଁ ଚାହିଁ ସବୁ ବହୁତ ଦୂରକୁ ଶୁଭିବ। ତେଣୁ ପ୍ରତ୍ୟେକ ସ୍କେଲର ତିନି ପ୍ରକାରର ବଂଶୀ ତିଆରି ହେଉଛି।

0: ବାସ୍ତବିକ ଦେଖିବାକୁ ଗଲେ ବଂଶୀଟିଏ ଗଢ଼େଇବା ପାଇଁ ପ୍ରଚେଷ୍ଟା ବେଶୀ ଲାଗିପାରେ, କିନ୍ତୁ ଖର୍ଚ୍ଚ କମ୍ ଲାଗୁଥିଲା। କାହିଁକି ନା ଭାରତବର୍ଷର ବଂଶୀ, ଯେଉଁ ବଂଶୀ ବାଜେ ତାହା ତ ଆପଣମାନେ ଜାଣିଛନ୍ତି, ସେ ବାଉଁଶରୁ ତିଆରି ଏବଂ ତାକୁ ଅବଶ୍ୟ ତିଆରି କରିବା ସହଜ ବ୍ୟାପାର ନୁହଁ। ସୁରଜ୍ଞାନ ନଥିଲେ, କୁଶଳୀ କଳାକାର ନ ହୋଇଥିଲେ ତାକୁ ତିଆରି କରିପାରିବେନି। କିନ୍ତୁ ତାର ଯେଉଁ ମେଟେରିଆଲ, ସେ ଯେଉଁ ବସ୍ତୁ, ବାଉଁଶଟି ପ୍ରାୟ ପ୍ରାୟ ଗାଁ ଗହଳରେ ସବୁଠି ମିଳିଯାଇପାରେ, ସେହି ଦୃଷ୍ଟିରୁ ସହଜରେ ଲୋକମାନେ ବଂଶୀର ବ୍ୟବହାର କରିପାରୁଥିଲେ।
1: ପବନ ମାଧ୍ୟମରେ ବାଦନ କରାଯାଉଥିବାରୁ ବଂଶୀରେ ରହିଛି ଅମାୟିକ ଅନନ୍ୟ ଆକର୍ଷଣ, ପ୍ରାକୃତିକ ଜୀବନର ନିତ୍ୟ ସଙ୍ଗୀତ।

0: ବଂଶୀ ସ୍ୱରରେ ଏଭଳି ଏକ ପ୍ରଭାବ ଅଛି ଯିଏ ଉତ୍ତପ୍ତ ମନରେ ବି ଶୀତଳତା ଭରି ଦେଇପାରେ। ତାର ଯେଉଁ ଆବେଗ ସିଧା ହୃଦୟରେ ପ୍ରବେଶ କରେ, ହୃଦୟକୁ ଛୁଇଁ ଦିଏ, ସେଇଥିପାଇଁ ତ ମଣିଷ ସ୍ତବ୍ଧ ହୋଇଯାଏ। ଏକଥା ବି ଆମେ ଶୁଣିଛନ୍ତି ପୁରାଣ ଯୁଗରୁ, ଯେ ଶ୍ରୀକୃଷ୍ଣ ଯେତେବେଳେ ବଂଶୀ ବଜାଉଥିଲେ ଯମୁନାର ଜଳ ସ୍ଥିର ହୋଇଯାଉଥିଲା, ମୃଗମାନେ ତୃଣ ଖାଉ ଖାଉ ଅଟକି ଯାଉଥିଲେ। ସେତେବେଳେ ଗୋଟିଏ ଅଦ୍ଭୁତ ରକମ କିମିଆ ସୃଷ୍ଟି ହେଉଥିଲା, ବଂଶୀ ସ୍ୱନରେ ଯାଦୁ ସୃଷ୍ଟି ହେଉଥିଲା ଏବଂ ଷୋଳଶହସ୍ର ଗୋପୀ ସ୍ତବ୍ୟଭୂତ ହୋଇଯାଉଥିଲେ, ବିମୋହିତ ହୋଇଯାଉଥିଲେ। ସମ୍ମୋହନ ଶକ୍ତି ବଂଶୀ ସ୍ୱରରେ ଥିଲା। ସେଇଥିପାଇଁ ତ ଶ୍ରୀକୃଷ୍ଣ ସହଜରେ ତାଙ୍କର ଭକ୍ତମାନଙ୍କୁ ବଶ କରିପାରୁଥିଲେ ଏବଂ ଭକ୍ତମାନେ ତାଙ୍କୁ ସହଜରେ ଭଗବାନ ବୋଲି ଗ୍ରହଣ କରିଥିଲେ ଏବଂ ତାଙ୍କୁ ଏଯାବତ୍ ସବୁଠୁ ବିଚକ୍ଷଣ, ସବୁଠୁ ସ୍ନେହୀ, ସବୁଠୁ ପ୍ରେମୀ ଦେବତା ବୋଲି ଆମେ ମାନୁଛୁ।
1: ବଂଶୀର ସ୍ୱର ଅତ୍ୟନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ଶ୍ରୁତି ମଧୁର, ଚମତ୍କାର ଏବଂ ହୃଦୟସ୍ପର୍ଶୀ, ସମସ୍ତଙ୍କ ମନକୁ ମୋହି ନେଉଥିବାରୁ ବଂଶୀ ଭାରତବର୍ଷର ଏକ ଶ୍ରେଷ୍ଠ ବାଦ୍ୟ। ଲୋକବାଦ୍ୟ ହିସାବରେ ଆମ ସାମାଜିକ ଜୀବନରେ, ଭାରତୀୟ ସଂସ୍କୃତିରେ ବଂଶୀର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ତ ବଂଶୀ ଦ୍ୱାପର ଯୁଗରେ ଥିଲା, ଏବେ ବି ଅଛି।
0: ଆପଣ ଦେଖନ୍ତୁ, ଯେଉଁ ଲୋକମାନେ ଗାଁରେ ରହନ୍ତି ବା ସହରରେ ରହନ୍ତି, ବିଶେଷ କରି ଆମେ ଏଭଳି ଭାବିବା, ଯେତେବେଳେ ଭାରତବର୍ଷରେ ସାଧାରଣ ଲୋକଟିଏ ଶାସ୍ତ୍ରୀୟ ସଙ୍ଗୀତକୁ ବୁଝିପାରୁନଥିଲା, କିନ୍ତୁ ପଲ୍ଲୀ ସଙ୍ଗୀତ ସେତେବେଳେ ପ୍ରଚଳିତ ଥିଲା। ପାହାଡ଼ି ରାଜ୍ୟରେ ହେଉ, ସମତଳ ଅଞ୍ଚଳରେ ହେଉ, ଆସାମ ନାଗାଲାଣ୍ଡ ହେଉ, ବା ଗଙ୍ଗା ନଦୀ ବହିଯାଉଥିବା ସମତଳ ଅଞ୍ଚଳ ହେଉ, ସେତେବେଳେ ଗାୟଲଟିଏ ବି ବଂଶୀ ବଜାଉଥିବା କଥା ଆମେ ଶୁଣିଛନ୍ତି। ଯେହେତୁ ବଂଶୀ ଗୋଟିଏ ଇଲେକ୍ଟ୍ରୋନିକ୍ ଇନ୍ଷ୍ଟ୍ରୁମେଣ୍ଟ ନୁହଁ, ବିଜୁଳିର ଆବଶ୍ୟକତା ନଥିଲା, ସେତେବେଳେ ପ୍ରାୟ ବଂଶୀର ପ୍ରଚଳନ ବେଶୀ ଥିଲା। ବଂଶୀ ହେଉ, ବୀଣା ହେଉ, ମର୍ଦ୍ଦଳ ହେଉ, ଏହାର ପ୍ରଚଳନ ବେଶୀ ଥିଲା। ବିଶେଷ କରି ଆସାମ କଥା ମୁଁ କହୁଛି, ପାହାଡ଼ି ଗୋଟେ ସ୍ୱର ପରବର୍ତ୍ତୀ ସମୟରେ ଶାସ୍ତ୍ରୀୟ ସଙ୍ଗୀତକୁ ଆସିଲା, କିନ୍ତୁ ଯେତେବେଳେ ପାହାଡ଼ରେ ରହୁଥିବା ଲୋକ

0: ପାହାଡ଼ି ଲୋକମାନେ ବଂଶୀ ବଜାଉଥିଲେ, ପ୍ରାୟ ପ୍ରାୟ ପାହାଡ଼ି ରାଗ ଉପରେ ଆଧାରିତ ସ୍ୱରମାନଙ୍କୁ ବଜାଉଥିଲେ,
1: ଯାହାକୁ ଆମେ ପାହାଡ଼ି ଧୁନ କହୁଛୁ।
0: ପାହାଡ଼ି ଧୁନ ପରବର୍ତ୍ତୀ ସମୟରେ ଫିଲ୍ଟର ହେଇକି ସେ ଛଙ୍କା ହେଇକି ଆସିଲା, ଶାସ୍ତ୍ରୀୟ ମାନ୍ୟତା ପାଇଲା। ମାନେ ଯେତେବେଳେ ପାହାଡ଼ରେ ଗୋଟେ ଲୋକ ବଜାଉଛି, ସେ ଚାହିଁବ ତା ସ୍ୱରଟି ଦୂରକୁ ଶୁଭୁ। ଆପଣ ଯଦି ଟ୍ରମ୍ପେଟ୍ଟିଏ ବଜାଇବେ ଦୂରକୁ ଶୁଭିବ, କିନ୍ତୁ ଜଙ୍ଗଲୀ ଲୋକଟିଏ, ଗାଁ ଗଣ୍ଡା ଲୋକଟିଏ ଟ୍ରମ୍ପେଟ୍ଟିଏ ପାଇବ କେଉଁଠି? କିନ୍ତୁ ବଂଶୀଟିଏ ନିଜ ପ୍ରଚେଷ୍ଟା ବଳରେ ପାଇପାରେ, ତା ଦାମ ବି କମ୍, ପାଇବା ପାଇଁ ମଧ୍ୟ ସୁବିଧା, ଏବଂ ସେ ଦୂରକୁ ଶୁଭିପାରେ। ବଂଶୀ ଯନ୍ତ୍ର ଏଭଳି ଯନ୍ତ୍ର, ତା ପଟାମେଣ୍ଟ ସେ ଦୂରକୁ ଶୁଭିପାରେ, ଏବଂ ସେଇଥିପାଇଁ ହୁଏତ ପାହାଡ଼ ଅଞ୍ଚଳରେ ବଂଶୀର ପ୍ରଚଳନ ବେଶୀ ଥିଲା। ଆଗ ଯୁଗରେ ତ ମାଇକ୍ ନଥିଲା, ଆପଣ ଉଚ୍ଚସ୍ୱରରେ ଗାଇବେ, ଉଚ୍ଚସ୍ୱରରେ ବଜାଇବେ, ଉଚ୍ଚସ୍ୱରରେ କେଉଁଟା ବାଜିପାରିବ? ମର୍ଦ୍ଦଳ ବାଜିପାରିବ। ବଂଶୀଟି ଦୂରକୁ ଶୁଭେ ବୋଲି ସେତେବେଳେ ବି ଯେଉଁ ପଲ୍ଲୀ କଳାରେ ବି ବଂଶୀର ଆଦତ ବହୁତ ଥିଲା, ଡୋମିନେଟିଂ ଇନ୍ଷ୍ଟ୍ରୁମେଣ୍ଟ ଗୋଟେ।
2: ଆମ ଜୀବନ ସହିତ ବଂଶୀ ବାଦ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଏପରିକି ଚାଷବାସରୁ ଆରମ୍ଭ କରି ବିଭିନ୍ନ ରୀତିନୀତି, ପର୍ବପର୍ବାଣି, ବିବାହ ପର୍ଯ୍ୟନ୍ତ। ସତେ ଯେମିତି ଏହା ବିନା ଜୀବନ ଖାଁ ଖାଁ, ଖାଲି ଖାଲି।

ବଂଶୀରେ କିଛି ରାଗ ଅଛି ସେଗୁଡ଼ିକ ବଜେଇଲେ ଆପଣଙ୍କ ମନ ଟିକେ ଦ୍ରବୀଭୂତ ହୋଇଯିବ, ଯଥା ଶିବରଞ୍ଜନୀ, ଭୈରବୀ, ମାରବୀ, ହାଗ, ପିଲୁ ହେଲା, ବିଭିନ୍ନ ରାଗ ଅଛି ବଂଶୀରେ। ସେଇ ଯେଉଁ ନୋଟ୍ ଗୁଡ଼ିକ, ସ୍ୱର ଶ୍ରୁତି ଗୁଡ଼ିକ ଶୁଣିଲେ ଆପଣଙ୍କ ଚଞ୍ଚଳ ମନ ବି ଟିକେ ସ୍ଥିର ହୋଇଯିବ, ଦ୍ରବୀଭୂତ ହୋଇଯିବ। ଆପଣ ବଂଶୀରେ ଦୁର୍ଗା ରାଗ ଶୁଣନ୍ତୁ, ସ୍ୱତଃପ୍ରବୃତ ଭାବେ ଆପଣଙ୍କ ମନରେ ଗୋଟେ ବୀର ରସ ସୃଷ୍ଟି ହେବ। ତେଣୁ ବଂଶୀ ବିଭିନ୍ନ ରସ ସୃଷ୍ଟି କରିପାରେ, ସେ ଖୁସି, ସେ ଆନନ୍ଦ ରସ ହେଉ, ସେ କାରୁଣ୍ୟ ରସ ହେଉ, ସେ ବୀର ରସ ହେଉ, ସମସ୍ତ ରସ ସୃଷ୍ଟି କରିବାରେ ବଂଶୀ ଦକ୍ଷତା ରଖେ।

0: ଯେତେ ଶୀଘ୍ର ମନର ଏକାଗ୍ରତା ରକ୍ଷା କରାଯାଏ ତାହା ଯୋଗ କିମ୍ବା ତପସ୍ୟା ଦ୍ୱାରା ମଧ୍ୟ ସମ୍ଭବ ନୁହେଁ। ତେଣୁ ବଂଶୀ ଭକ୍ତି ଏବଂ ପ୍ରେମର ପ୍ରତୀକ।
1: ଶ୍ରୀକୃଷ୍ଣଙ୍କ ବଂଶୀସନ କଥା ଯେତେବେଳେ ଚର୍ଚ୍ଚାକୁ ଆସେ, ଶ୍ରୀକୃଷ୍ଣ ହେଉଛନ୍ତି ଭକ୍ତିର ପ୍ରତୀକ, ତେଣୁ ତାଙ୍କର ମହାନତା, ତାଙ୍କର ସ୍ନେହ ପ୍ରେମ, ଭକ୍ତବତ୍ସଳ ଶ୍ରୀକୃଷ୍ଣଙ୍କର ସ୍ନେହ ପ୍ରେମ ସହିତ ବଂଶୀ ବି ଜଡ଼ିତ। ଶ୍ରୀକୃଷ୍ଣଙ୍କ ହାତରେ ଯେତେବେଳେ ବଂଶୀ, ତା'ମାନେ ଆମେ ପରୋକ୍ଷ ଭାବରେ ଶ୍ରୀକୃଷ୍ଣଙ୍କୁ ପୂଜା କରୁ ଏବଂ ତାଙ୍କ ବଂଶୀକୁ ମଧ୍ୟ ଆମେ ପୂଜା କରୁ। ଆମର ମନ୍ଦିର ସହିତ ସଙ୍ଗୀତର ସମ୍ପର୍କ ଅଛି। ଜଗନ୍ନାଥ ସଂସ୍କୃତି ଧରାଯାଉ, ଓଡ଼ିଶୀ ନାଚ, ମାହାରୀ ନାଚ ଆମ ଜଗନ୍ନାଥ ମନ୍ଦିର ସହିତ ସମ୍ପର୍କ ଅଛି। ଠିକ୍ ସେହିଭଳି ଯେହେତୁ ଜଗନ୍ନାଥ ମନ୍ଦିର ସହିତ ଆମ ଓଡ଼ିଶାର ସିଧାସଳଖ ସମ୍ପର୍କ, ଏବଂ ଆପଣ ଏକଥା ଜାଣିଛନ୍ତି ଓଡ଼ିଶୀ ସଙ୍ଗୀତରେ, ଓଡ଼ିଶୀ ନାଚ ହେଉ, ଓଡ଼ିଶୀ ଗୀତ ହେଉ, ସାଧାରଣତଃ ବଂଶୀ ସିତାର ଯେଉଁ ଭାରତୀୟ ଯନ୍ତ୍ରର ଭୂମିକା ବହୁତ। ତେଣୁ ଆମ ଧର୍ମ ସହିତ, ଆମ ପ୍ରାଚୀନ ସଙ୍ଗୀତ ସହିତ ବଂଶୀ, ମର୍ଦ୍ଦଳ, ମଞ୍ଜିରା ଏଇ ଦୁଇଟା ପ୍ରମୁଖ ଯନ୍ତ୍ର। ଇଏ ଆଜିକାଲି ତ ଯୋଗ ପ୍ରାୟ ଅନେକ ଲୋକ କରୁଛନ୍ତି। ଯୋଗରେ ଆମେ ପ୍ରକୃତରେ କ'ଣ କରୁଛନ୍ତି, ପ୍ରାଣାୟାମ କରୁଛନ୍ତି, ପ୍ରାଣକୁ ଆୟାମ, ନିଶ୍ୱାସକୁ କଣ୍ଟ୍ରୋଲ କରୁଛନ୍ତି, ଆୟତ୍ତ କରୁଛନ୍ତି ଆମେ। ତ ବଂଶୀ ଯେତେବେଳେ ଆପଣ ବଜାଉଛନ୍ତି, ବ୍ଲୋ ଯେତେବେଳେ କରୁଛନ୍ତି, ଫୁଙ୍କଟି ଯେତେବେଳେ ଯାଉଛି, ସେତେବେଳେ ଯେକୌଣସି ଲୋକ ଫୁଙ୍କିଦେଲେ ହେବନି, ବଂଶୀର ଠିକ୍ ସ୍ୱର ବାହାରିବନି, ଫ୍ରିକ୍ୱେନ୍ସି ଯେଉଁଟା ଆମେ କହୁଛନ୍ତି ତାକୁ କଣ୍ଟ୍ରୋଲ କରିକି ଆୟତ୍ତ କରି ଫୁଙ୍କିବାକୁ ପଡ଼େ। ସେଇ ଯେଉଁ ଆୟତ୍ତ, ସେଇ ପ୍ରାଣ ଶ୍ୱାସକୁ ଆୟତ୍ତ ଯିଏ କରିପାରିବ ସେ ବଂଶୀ ବଜାଇ ପାରିବ। ତେଣୁ ଶ୍ୱାସକୁ ଆୟତ୍ତ କଲେ ସ୍ୱାସ୍ଥ୍ୟ ନିଶ୍ଚିତ ଭାବେ ଭଲ ହୁଏ, ମାନସିକ ଅବଚେତନ ମନ ସଚେତନ ମନର ବିକାଶ ଘଟେ।

0: କୁହାଯାଏ, ବଂଶୀସ୍ୱର ଆମ ଜୀବନଶୈଳୀରେ ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ।
1: ଆମେ ଯେତେବେଳେ ବଂଶୀର ସ୍ୱରଟି ଶୁଣୁଛନ୍ତି, ସେ କ'ଣ ଦେଖିପାରୁଛନ୍ତି କି ଦେଖିପାରୁନାହାନ୍ତି, ଛୁଇଁ ପାରୁଛନ୍ତି କି ଛୁଇଁ ପାରୁନାହାନ୍ତି, ସେ ଗୋଟେ ଅନୁଭବ କରୁଛନ୍ତି। ବିଜ୍ଞାନ ଯାହାକୁ ଫ୍ରିକ୍ୱେନ୍ସି କହୁଛନ୍ତି, ଏଇ ପିଚ୍ରେ ବଜେଇଲେ ଏଇଟା ସାହା ହେଉଛି, ସି କେତେ ଏକାଗ୍ରତାର ସହିତ ଯନ୍ତ୍ରଟିକୁ ବଜାଉଛନ୍ତି, ସା କରୁଛନ୍ତି, ରେ କରୁଛନ୍ତି, ଗା କରୁଛନ୍ତି, ସାତଟି ସ୍ୱର ପ୍ରୟୋଗ କରୁଛନ୍ତି। ଏବଂ ଯିଏ ଶୁଣୁଛି, ଯିଏ ଶ୍ରୋତା, ସିଏ ବି ତ ସେ ସ୍ୱର ସହିତ ଜଡ଼ିତ ହେଇଯାଉଛି ନା। ଏବେ ବି ଆପଣ ଦେଖନ୍ତୁ, ଚିକିତ୍ସା ବିଜ୍ଞାନରେ ପ୍ରୟୋଗ କରାହେଉଛି, ବିଶେଷ କରି ମେଣ୍ଟାଲି ରିଟାୟାର୍ଡ଼ ଲୋକ ଯେଉଁମାନେ ମାନସିକ ଅସ୍ଥିର ଜନିତ ରୋଗ ଯେଉଁ ସବୁ, ସେଥିରେ ସଙ୍ଗୀତ ମେଡିସିନାଲ ଭାଲ୍ୟୁ ହିସାବରେ କାମ କରୁଛି, ଔଷଧୀୟ ଗୁଣ ହିସାବରେ ସଙ୍ଗୀତ କାମ କରୁଛି।
0: ସେଥିପାଇଁ ତ ବଂଶୀର ଚମତ୍କାରିତାକୁ ଜାଣିପାରି, ଏହାର ଯାଦୁକୁ ଜାଣିପାରି ରାଉରକେଲାର ପାନପୋଷ ଅଞ୍ଚଳରେ ଶଙ୍ଖ ଏବଂ କୋଇଲ ନଦୀର ସଙ୍ଗମ ନିକଟରେ

ଆସନ୍ତାକାଲି ସନ୍ଧ୍ୟା 5ଟାରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, 5:30ରେ ନାରୀ ମହଲ, ଏଥିରେ ରହିଛି ଆଲୋଚନା ସ୍ୱଚ୍ଛତା ଆଣିବାରେ ନାରୀର ଭୂମିକା। ଏ ସମ୍ପର୍କରେ ଗୃହିଣୀ ଲିପ୍ସାରାଣୀ ପାତ୍ରଙ୍କଠାରୁ ଶୁଣିବେ କିଛି ଘଟଣା। ସ୍ୱଚ୍ଛତା ଆଣିବାରେ ନାରୀର ଭୂମିକା ଏ ସମ୍ପର୍କରେ ଗୃହିଣୀ ଲିପ୍ସାରାଣୀ ପାତ୍ରଙ୍କଠାରୁ ଶୁଣିବେ କିଛି।